ଆକାଶବାଣୀ ବ୍ରହ୍ମପୁର, ଆଜି ବୁଧବାର 1948 ଶତାବ୍ଦ, ଶ୍ରାବଣ 7 ଦିନ, 2026 ମସିହା ଜୁଲାଇ ମାସର 29 ତାରିଖ। ବ୍ୟାସ ପୂର୍ଣ୍ଣିମାର ଏହି ପୂଣ୍ୟ ଅବସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଏହି ଅଧିବେଶନ। ଆପଣଙ୍କ ପାଇଁ ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ। ଆପଣ ଠିକ୍ ଏକା ସମୟରେ ଏହି କାର୍ଯ୍ୟକ୍ରମକୁ ପ୍ରସାର କରୁଥିବା ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର୍, ଏୟାର୍ ଆପ୍ ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ଜୀବନ ଏକ ମହାପ୍ରସାଦ, ଏହାର ପ୍ରତିଟି ମୁହୂର୍ତ୍ତକୁ ସଦୁପଯୋଗ କରିବା, ପ୍ରତି ହୃଦୟକୁ ସ୍ନେହ ଶାନ୍ତି ଓ ସମ୍ପ୍ରୀତିରେ ଭରିଦେବା ହିଁ ଏହି ଜୀବନର ସାର୍ଥକତା। ସମୟ ସକାଳ 6 ବାଜିବାକୁ ଯାଉଛି। ଶୁଣିବା ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦରେ ଲେଖିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ସକାଳରେ ପୁଣ୍ୟବେଳାରେ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି ଶ୍ରୋତା ବନ୍ଧୁ। ଆସନ୍ତୁ ଆଜିର ଦିନଟିକୁ ପବିତ୍ରତାରେ ଭରିଦେବା ସକାଶେ ଆରମ୍ଭ କରିବା ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି।

ସେ ଭକ୍ତର ଭଗବାନ, ସେ ଜଗତରନାଥ ଶ୍ରୀଜଗନ୍ନାଥ କେତେବେଳେ ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି, ପୁଣି କେତେବେଳେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସେ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ।

0: subastas.
1: ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। କେଉଁ ରୂପରେ କାହାକୁ ଦର୍ଶନ ଦିଅନ୍ତି ତାହା ଜାଣିବା ଅସମ୍ଭବ। ତେ ଭକ୍ତର ଦୁଃଖ ହେଉ କି ଅଭିମାନ, ସବୁକିଛି ସେ ବୁଝିପାରନ୍ତି। ଭକ୍ତର ମନ ଓ ହୃଦୟର କଥା ଜାଣିପାରନ୍ତି।

ଶ୍ରୀଜଗନ୍ନାଥଙ୍କ ମୁହଁକୁ ଟିକେ ଚାହିଁଦେଲେ ଭୁଲିଯାଏ ଜୀବନର ସବୁ ଦୁଃଖ ସବୁ କଷ୍ଟ। ଭକ୍ତି ଭାବରେ ବିଭୋର ହୋଇ ତାଙ୍କରି ଆଗରେ ମନ କଥା କହିଦେଲେ ସବୁ ଦୁଃଖ ଯନ୍ତ୍ରଣା ଦୂରେଇଯାଏ।

ସ୍ନେହଲତା ମହାନ୍ତିଙ୍କର ରଚନାରେ ଗାଇଥିଲେ ବନବିହାରୀ ଜେନା। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ, ସୁଖ ଶାନ୍ତି ସମୃଦ୍ଧିର ଉତ୍ସ ହେଉ, ଏହି ଶୁଭେଚ୍ଛା ସେହି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠିକରେ ବ୍ୟକ୍ତ କରି ଏଇ ଶ୍ୟାମଣୀଙ୍କ କଣ୍ଠରେ ଗୀତରେ ସହିତ ଏଇଠି ରଖୁଛି ଆଜି ସକାଳେ ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି।

0: ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ।
5: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା। ଆଷାଢ଼ର ପୂର୍ଣ୍ଣମୀ ତିଥିରେ ବ୍ୟାସ ବା କୃଷ୍ଣ ଦ୍ୱୈପାୟନ ଜନ୍ମଗ୍ରହଣ କରିଥିଲେ ଯମୁନା ନଦୀର ଗୋଟିଏ ଟାପୁରେ। ତାଙ୍କର ପିତା ଥିଲେ ମହର୍ଷି ପରାଶର, ମାତା ମତ୍ସ୍ୟଗନ୍ଧା। ମତ୍ସ୍ୟଗନ୍ଧା ଥିଲେ ଧୀବର ରାଜ ଜରୁଥ ଏବଂ ଚନ୍ଦୋଦରୀଙ୍କର ଅଲିଅଳ କନ୍ୟା। ଦିନେ ଧୀବର ରାଜ ଜରୁଥ ନୌକାରେ ଲୋକମାନଙ୍କୁ ନଦୀ ପାରିବା ପାଇଁ ମତ୍ସ୍ୟଗନ୍ଧାଙ୍କୁ ଦାୟିତ୍ୱ ଦେଇଥିଲେ। ମହର୍ଷି ପରାଶର ଦୈବ ଯୋଗକୁ ଦ୍ୱୀପକୁ ଯିବା ପାଇଁ ସେହି ନୌକା ଆରୋହଣ କଲେ। ମତ୍ସ୍ୟଗନ୍ଧାଙ୍କର ଅପୂର୍ବ ରୂପଲାବଣ୍ୟରେ ବିମୋହିତ ହୋଇ ପରାଶର ତାଙ୍କର ପ୍ରଣୟ ପ୍ରାର୍ଥୀ ହେଲେ, କିନ୍ତୁ ମତ୍ସ୍ୟଗନ୍ଧା ଅରାଜି ହେଲେ। କାରଣ ସମୟ ଥିଲା ଦିନ, ଉପରେ ଥିଲେ ସୂର୍ଯ୍ୟ, ଏଣୁ ପରାଶର ତପ ପ୍ରଭାବରେ ଚତୁର୍ଦ୍ଦିଗ କୁହୁଡ଼ିରେ ଆଚ୍ଛନ୍ନ କରିଦେଲେ। ଅନ୍ଧକାର ଘୋଟି ଆସିଲା, ନୌକା ସ୍ଥିର ହୋଇଗଲା, ଜଳସ୍ରୋତ ଥମିଗଲା। ମତ୍ସ୍ୟଗନ୍ଧା ଆଉ ଆପତ୍ତି କଲେ ନାହିଁ। ମହର୍ଷିଙ୍କ ଔରସରେ ତାଙ୍କର ଗର୍ଭରୁ ଜାତ ହେଲେ କୃଷ୍ଣ ଦ୍ୱୈପାୟନ। ସେହି କୃଷ୍ଣ ନିଜର ଅଜା ଆଈଙ୍କ ଦ୍ୱାରା ପାଳିତ ହେଲେ, କିନ୍ତୁ ତାଙ୍କର ପ୍ରତୀକ୍ଷା ରହିଲା ପ୍ରତିବର୍ଷ ଆଷାଢ଼ ପୂର୍ଣ୍ଣିମାକୁ। ପିତା ପରାଶର ବର୍ଷର ଏହି ସମୟରେ ଆସନ୍ତି, ପୁତ୍ରକୁ କୁଳାଗ୍ରତ କରନ୍ତି, ପିତାଙ୍କୁ ଗୁରୁ ମନେ କରି ତାଙ୍କରିଠାରୁ ଶାସ୍ତ୍ରଜ୍ଞାନ ଲାଭ କଲେ କୃଷ୍ଣ। ପିତା ଥିଲେ ତାଙ୍କର ପ୍ରଥମ ଗୁରୁ। ପରାଶରଙ୍କର ପ୍ରଥମ ଗୁରୁ ଥିଲେ ତାଙ୍କର ମାତା ଅଦୃଶ୍ୟନ୍ତୀ। ତାଙ୍କର ଗର୍ଭରେ ଥାଇ 12 ବର୍ଷ କାଳ ପରାଶର ବେଦାଧ୍ୟୟନ କରିଥିଲେ। ଏଣୁ ପିତାମାତା ପ୍ରତ୍ୟେକ ମଣିଷର ଜୀବନରେ ଆଦ୍ୟ ଗୁରୁ। ସେମାନଙ୍କଠାରୁ ଶିଖିଥିବା କଥା ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ବିସ୍ମରଣ ହୁଏ ନାହିଁ। ବହୁ ଶାସ୍ତ୍ର ବହୁ ପୁରାଣ ଅଧ୍ୟୟନ କରି ଭାଷଣ ପ୍ରବଚନ ଦେବା ବ୍ୟକ୍ତି ଗୁରୁ ପଦବାଚ୍ୟ ନ ହୋଇପାରନ୍ତି। ଯେ ଜ୍ଞାନୀ ସେ ଭଗବତ ସାକ୍ଷାତକାର ପ୍ରାପ୍ତ ହୋଇ ଗୁରୁତୁଲ୍ୟ ହୋଇଥାନ୍ତି। ସେଥିପାଇଁ ଉପନିଷଦରେ କୁହାଯାଇଛି, ଅବିଦ୍ୟାୟାଂ ଅନ୍ତରେ ବର୍ତ୍ତମାନଃ ସ୍ୱୟଂ ଧୀରାଃ ପଣ୍ଡିତଂ ମନ୍ୟମାନଃ ଦନ୍ଦ୍ରମ୍ୟମାନଃ ପରିଜନ୍ତି ମୂଢ଼ା ଅନ୍ଧନୈବ ନିୟମାନା ଯଥା ଅନ୍ଧାଃ। ଯେଉଁମାନେ ଅଜ୍ଞାନ କିନ୍ତୁ ନିଜକୁ ବିରାଟ ଜ୍ଞାନୀ ବୋଲି ମନେ କରନ୍ତି, ସେମାନେ ଅନ୍ଧକାରର ମାର୍ଗରେ ଯାଇ ବହୁ ପ୍ରକାର ପ୍ରତାରିତ ହୁଅନ୍ତି। ଦୃଷ୍ଟିହୀନ ଦୃଷ୍ଟିହୀନକୁ ବାଟ କଢ଼େଇଲା ଭଳି ଏମାନେ ଅନ୍ୟମାନଙ୍କୁ ବାଟ ଦେଖାନ୍ତି, କିନ୍ତୁ ଗୁରୁ ହୋଇପାରନ୍ତିନି। ଯେ ଗୁରୁ ସେ ଜ୍ଞାନଚକ୍ଷୁ ଉନ୍ମିଳିତ କରାନ୍ତି। ସେଇଥିପାଇଁ କେନୁପନିଷଦରେ କୁହାଯାଇଛି, ଓଂ ସହ ନୌ ଅବତୁ, ସେ ଈଶ୍ୱର ଆମକୁ ରକ୍ଷା କରନ୍ତୁ। ଆମେମାନେ ଗୁରୁ ଓ ଶିଷ୍ୟ, ସହ ନୌ ଭୁନକ୍ତୁ, ସେହି ବ୍ରହ୍ମ ଆମକୁ ଅର୍ଥାତ୍ ଗୁରୁ ଓ ଶିଷ୍ୟଙ୍କୁ ଭୋଗ କରିବାର ମାର୍ଗ ବି ଦେଖାନ୍ତୁ। ସହ ବୀର୍ଯ୍ୟ କରବା ବହେଇ, ଆମେ ଗୁରୁ ଓ ଶିଷ୍ୟ ଏକତ୍ର ମିଶି ସାଧନା କରି ସିଦ୍ଧିପ୍ରାପ୍ତ ହେଉ। ତେଜସ୍ୱୀ ନୌ ବଧିତମସ୍ତୁ, ଆମେ ତେଜସ୍ୱୀ ହୋଇ ବ୍ରହ୍ମଜ୍ଞାନ ଲାଭ କରୁ। ଏଣୁ ଗୁରୁ କେବଳ ପଢ଼େଇ ଦିଅନ୍ତିନି କି ଶିଷ୍ୟ ଶିଖିଯାଆନ୍ତିନି, ଭାରତୀୟ ପରମ୍ପରାରେ ଉଭୟ ଗୁରୁ ଓ ଶିଷ୍ୟ ବିଦ୍ୟାଲାଭ କରିଥାନ୍ତି ଏକତ୍ର ଅଧ୍ୟୟନ କରି। ବ୍ୟାସ ସେହିଭଳି ପିତା ପରାଶରଙ୍କ ସହ ଏକତ୍ର ଅଧ୍ୟୟନ କରିଥିଲେ। ସେଇଥିପାଇଁ ବାଳକ କୃଷ୍ଣ ଦ୍ୱୈପାୟନ ପ୍ରତ୍ୟେକ ବର୍ଷର ଆଷାଢ଼ ପୂର୍ଣ୍ଣିମାରେ ପିତା ପରାଶରଙ୍କ ଆଗମନକୁ ଅପେକ୍ଷା କରିଥାନ୍ତି। ଯମୁନାର ପ୍ରଖର ସ୍ରୋତକୁ ଖାତିର୍ଣ୍ଣ କରି ପିତାଙ୍କୁ ଡାକନ୍ତି, ଆଉ ପିତା ଆସନ୍ତି। ମୃଗଚର୍ମ ଆବୃତ ଶ୍ମଶ୍ରୁଧାରି ଜଳପୂର୍ଣ୍ଣ କମଣ୍ଡଳୁ ଧରି ପୁତ୍ରକୁ ଆଲିଙ୍ଗନ କରନ୍ତି ପରାଶର। ସେହି ବ୍ୟାସ ବେଦକୁ ବିଭାଗ କରିଥିବାରୁ ତାଙ୍କୁ ବେଦବ୍ୟାସ ମଧ୍ୟ କୁହାଯାଏ। ତାଙ୍କ ପୂର୍ବରୁ ସମସ୍ତ ପଦ୍ୟମୟ ଗଦ୍ୟମୟ ବୈଦିକ ମନ୍ତ୍ର ମିଶ୍ରିତ ହୋଇଥିଲା। ବ୍ୟାସ ବେଦକୁ 2 ଭାଗରେ ବିଭକ୍ତ କଲେ। ବୃହତ ଭାଗର ନାମ ହେଲା ତ୍ରୟୀ, ଅର୍ଥାତ୍ ଋକ୍ ଯଜୁଃ ସାମ। କ୍ଷୁଦ୍ର ଭାଗର ନାମ ହେଲା ଅଥର୍ବ। ବ୍ୟାସ ଖାଲି ସେତିକିରେ ସୀମିତ ନଥିଲେ, ଅଷ୍ଟାଦଶ ପୁରାଣ ବ୍ରହ୍ମସୂତ୍ର ତାଙ୍କ ଦ୍ୱାରା ରଚିତ ହୋଇଥିଲା। ସୁବୃହତ ମହାଭାରତ ଲେଖିବାକୁ ତାଙ୍କୁ 3 ବର୍ଷ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ସେହି ଗୁରୁଙ୍କ ପୂର୍ଣ୍ଣିମା ଆଜି। ସେଥିପାଇଁ କୁହାଯାଏ, ଗୁରୁଙ୍କୁ ନମଣି ବନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
4: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 110ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା।

ମୈତ୍ରେୟ କହିଲେ ଯେ ଅଙ୍ଗକ ବନଗମନ ପରେ ରାଜ୍ୟ ଅରାଜକ ହେବାରୁ ପାତ୍ରମନ୍ତ୍ରୀ ଓ ଋଷିମାନେ ବିଚାର କରି ବେଣଙ୍କୁ ସିଂହାସନରେ ବସାଇଲେ। ବେଣ ରାଜା ହେବାରୁ ପ୍ରଜାମାନେ ହାହାକାର କଲେ। ବେଣ ଋଷିମାନଙ୍କୁ କହିଲେ ଯେ ସେ ପରମ ବିଷ୍ଣୁ, ତେଣୁ ସମସ୍ତ ଦେବତାଙ୍କ ପୂଜା ଛାଡ଼ି ତାଙ୍କର ପୂଜା କରିବାକୁ ହେବ, ଯଜ୍ଞ ମଧ୍ୟ ବନ୍ଦ କରିବାକୁ ହେବ। ବେଣଙ୍କ ଆଦେଶ ସର୍ବତ୍ର ଘୋଷିତ ହେଲା। ଋଷିମାନେ ତାଙ୍କ ନିକଟକୁ ଆସି ବୁଝାଇଲେ, ମାତ୍ର ବେଣ କାହାରି କଥା ଶୁଣିଲେ ନାହିଁ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 110ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଶରତ ନାୟକ, ମନ୍ମଥ ମିଶ୍ର, ସାଗରିକା ମହାନ୍ତି, ପ୍ରୀତିନନ୍ଦା ରାଉତରାୟ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।

ସକାଳରେ ସମୁଦ୍ର ବେଳାରେ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଜଣାଇ ଦେଉଛି ମନେ ରଖନ୍ତୁ ସକାଳ 7:10 ଶୁଣିବେ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ 7:25 ରହିଛି ପୁରାତନୀ ଆଜି କ୍ରମରେ ଶୁଣିବେ କିଛି ଛାନ୍ଦ ଚମ୍ପମ୍ ଓଡ଼ିଶୀ ରାଗମଞ୍ଚ ପ୍ରଚାର କରିବୁ ସକାଳ 7:40 କେତୋଟି ହିନ୍ଦୀ କଥାଚିତ୍ର ଗୀତର ଆନନ୍ଦ ନେବେ ସକାଳ 8:30 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ 8:45 ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 9:00 କିଛି ତଥ୍ୟ ଏବଂ କିଛି ଗୀତକୁ ନେଇ ପ୍ରସ୍ତୁତ ଆମର କାର୍ଯ୍ୟକ୍ରମ ଗୀତାଞ୍ଚଳି ଶୁଣିବେ ସକାଳ 10:00 ଲୋକଗୀତର କାର୍ଯ୍ୟକ୍ରମ ପୂର୍ବାହ୍ନ 11:00 11:30 ମହିଳା ମହଲ କାର୍ଯ୍ୟକ୍ରମ ଆଜି ଏଥିରେ ରହିଛି ବନ୍ୟା ପଶୁଙ୍କ ସୁରକ୍ଷା ଆମ ଦାୟିତ୍ୱ ଏ ସମ୍ପର୍କରେ ସରିତା ପଣ୍ଡାଙ୍କ ସହିତ କଥାବାର୍ତ୍ତା ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 12:00 NCERT ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମ ଉମଙ୍ଗର ପରବର୍ତ୍ତୀ ଭାଗ ଶୁଣିବେ ଅପରାହ୍ନ 5:30 ନାଟ୍ୟଧାରା ଆଜି କ୍ରମ ଶୁଣିବେ ରାଧା ପ୍ରେମ ଲୀଳାର ପରବର୍ତ୍ତୀ ଭାଗ ପରିବେଷଣ କରିଛନ୍ତି ବିତୁରବୁଡ଼ି ଗ୍ରାମର ରାମଚନ୍ଦ୍ର ସାହୁ ଏବଂ ସାଥୀ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 105ତମ ଭାଗ ଶୁଣିବେ ସନ୍ଧ୍ୟା 6:15 6:25 ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ ଗୀତଟିଏ 6:30 ଉଜ୍ଜଳ ଆମର ଦେଶ ଆଜିର ପ୍ରସଙ୍ଗ 6:55 ରାତି 7:00 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଜିଲ୍ଲା ହଲଚାଲ 7:25 ରାତି 7:30 ଆମର କୃଷି ସଂସାର କାର୍ଯ୍ୟକ୍ରମ ଆଜି ଏଥିରେ ଆଦିକାନ୍ତ ଗୌଡ଼ଙ୍କ ସହିତ କଥାବାର୍ତ୍ତା ଶୁଣିବେ ବିଷୟ ରହିଛି ମଧୁର ଜଳରେ ମାଛ ଚାଷ ପରେ ସଫଳ ଚାଷୀ ସୁରେଶନ ବେହେରାଙ୍କ ସହିତ କଥାବାର୍ତ୍ତା ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 8:15 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଓଡ଼ିଆ ଆଲବମ୍ ଗୀତ ଶୁଣିବେ 8:30 ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 9:00 ଏବଂ ରାତି 10:00 ସଂସଦର ଅଧିବେଶନ ସମ୍ପର୍କିତ ପ୍ରତ୍ୟକ୍ଷ ବିବରଣୀ ଶୁଣିବେ ତାହେଲେ ଏସବୁ ରହିଛି ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ଆମର ସ୍ୱାସ୍ଥ୍ୟ ଏବଂ ତାପରେ ଶୁଣିବେ ଓଡ଼ିଆର ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିବ। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନୂତନ ବିଲ୍ରେ ଥିବା ଆଇନଗତ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ଜଳମାର୍ଗ 5ରେ ଆସନ୍ତା 2032 ମସିହା ସୁଦ୍ଧା ତାଳଚେରରୁ ପାରାଦୀପ ଓ ଧାମରାକୁ ଜଳପଥ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଲୋକସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ 332 କିଲୋମିଟର ଜଳମାର୍ଗ ରହିଛି। ସରକାରୀ ମଞ୍ଜୁରୀ ମିଳିବା ପରେ ଏହା କାର୍ଯ୍ୟ ଆରମ୍ଭ ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଆଜି ଅପରାହ୍ନ ସୁଦ୍ଧା ଏହା ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ସର୍ବାଧିକ 246.6 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖପଦାଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସକାଳ 6ଟାରେ ଜଳସ୍ତର 20.32 ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ ହେଉଛି 8.33 ମିଟର। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବାସଗୃହ ଏବଂ ଚାଷଜମି ନିମନ୍ତେ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ବନ୍ୟା ପ୍ରଭାବିତ 3ଟି ଜିଲ୍ଲାରେ ପରିସ୍ଥିତିର ମୁକାବିଲା ପାଇଁ ସରକାର 3 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସୁପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ରାଷ୍ଟ୍ରପତି ଆସନ୍ତା 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। 4 ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ଏବଂ 5 ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ରାଷ୍ଟ୍ରପତିଙ୍କ ରେଳଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବା ସହ ତ୍ରୁଟିଶୂନ୍ୟ ପରିଚାଳନା ଉପରେ ଶ୍ରୀମତୀ ଗର୍ଗ କହିଛନ୍ତି।

0: ମାନବାଧିକାର ଆୟୋଗଙ୍କ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦେବେନ୍ଦ୍ର ସିଂ ଧାପୁଲା କଟକ ଗସ୍ତରେ ଆସି ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଗରିମା ଯୋଜନାର କାର୍ଯ୍ୟାନ୍ୱୟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀର ବ୍ୟବହାର ଏବଂ ଯାନ୍ତ୍ରିକ ସଫେଇ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ମାଲକାନଗିରି ଜିଲ୍ଲାରେ ଉପସଚିବ ଜିତେନ୍ଦ୍ର କୁମାର ପାତ୍ର ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଉଦ୍ୟୋଗ ବିଭାଗର କମିଶନର ମହମ୍ମଦ ସାଦିକ ଆଲାମ ଏସ୍ଆଇଆର୍ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ମହିଳା ସୁରକ୍ଷା ସଶକ୍ତିକରଣ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ, ସାହସ, ସମ୍ମାନର ସହ ସମାଜରେ ଆଗକୁ ବଢ଼ିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଷାଗ୍ରନ୍ଥର ପରମ୍ପରା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଅସୀମା ସାହୁଙ୍କ ସମେତ ବହୁ ସାହିତ୍ୟିକ ଯୋଗଦେଇ ବିବିଧ ଭାଷାଭିତ୍ତିକ କୋଷାଗ୍ରନ୍ଥ ପ୍ରଣୟନ କରାଗଲେ ଭାଷା କ୍ଷେତ୍ର ଆହୁରି ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଘ୍ରମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନ 69 କେଜି ବର୍ଗରେ ଭାରତର ହରଜିନ୍ଦର କୌର ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ଭେଲୁରୀ ଅଜୟ ବାବୁ 79 କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ବକ୍ସିଂ ପ୍ରତିଯୋଗିତାର 55 କେଜି ବର୍ଗରେ ପ୍ରୀତି ପାୱାର ଓ ପ୍ରିୟା ଘଙ୍ଗା ସେମିଫାଇନାଲରେ ପ୍ରବେଶ କରି ଗୋଟିଏ ପଦକ ସୁନିଶ୍ଚିତ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, କୈଶୋରରେ ଆତ୍ମହତ୍ୟା ପ୍ରବଣତା। ଆଲୋଚକ ଡାକ୍ତର ଅଶ୍ରୁମୋଚନ ସାହୁ।
2: ବର୍ତ୍ତମାନ ଆମ ଦେଶରେ କିଶୋର ଓ ଯୁବପିଢ଼ିଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଏକ ସାଧାରଣ ଘଟଣାରେ ପରିଣତ ହେବାକୁ ଲାଗିଲାଣି। ଇଣ୍ଡିଆନ୍ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋଙ୍କ ଅନୁଯାୟୀ 200ରୁ 300 କିଶୋର ଓ ଯୁବଗୋଷ୍ଠୀ ଦୈନିକ ଆତ୍ମହତ୍ୟା କରୁଛନ୍ତି। ବିଗତ ଦିନ ଓ ବର୍ତ୍ତମାନ ସମୟର ପରିସଂଖ୍ୟାନକୁ ହିସାବ ନେଲେ ଏହି ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଆହୁରି ଆଶ୍ଚର୍ଯ୍ୟ କଥା ଯେ 15ରୁ 30 ବର୍ଷ କିଶୋର ଓ ଯୁବପିଢ଼ି ମଧ୍ୟରେ ଆତ୍ମହତ୍ୟା ଜନିତ ମୃତ୍ୟୁରେ ଭାରତ ଅଗ୍ରଣୀ। ବର୍ତ୍ତମାନ ଆମ ଦେଶରେ ଶିକ୍ଷିତମାନଙ୍କ ସଂଖ୍ୟା ଯେତେ ବଢ଼ି ଚାଲିଛି, ଆତ୍ମହତ୍ୟା ଜନିତ ମୃତ୍ୟୁର ହାର ମଧ୍ୟ ସେହି ପରିମାଣରେ ବଢ଼ି ବଢ଼ି ଚାଲିଛି। ଶିକ୍ଷିତ ଯୁବପିଢ଼ିଙ୍କ ମଧ୍ୟରେ ଏହା ଏକ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ଯୁବପିଢ଼ି ମଧ୍ୟରେ ମୋବାଇଲ ଓ ଇଣ୍ଟରନେଟ୍ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଏହାଦ୍ୱାରା ସେମାନେ ଗୋଟିଏ ଅବାସ୍ତବ ଓ ଅପ୍ରାକୃତିକ ଦୁନିଆରେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ ସେମାନେ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି। ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ମାନସିକ ରୋଗ। ଅଜ୍ଞତା ଓ ସଚେତନତା ଅଭାବରୁ ଯୁବପିଢ଼ି ମାନସିକ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଜାଣିପାରନ୍ତି ନାହିଁ। ଆତ୍ମହତ୍ୟା ପ୍ରବଣତାକୁ ବୃଦ୍ଧି କରୁଥିବା କିଛି ମୁଖ୍ୟ ମାନସିକ ରୋଗ ଓ ସେଗୁଡ଼ିକର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି ବିଷାଦ ରୋଗ ବା ଡିପ୍ରେସନ୍। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ମନ ଖରାପ ଲାଗିବା, କିଛି କରିବା ପାଇଁ ଇଚ୍ଛା ନହେବା, କ୍ଷୁଧା ଓ ନିଦ୍ରା ନହେବା, ନିଶା ସେବନ ପ୍ରତି ଆକର୍ଷିତ ହେବା, ସ୍ମରଣ ଶକ୍ତି କମିଯିବା, ଚିଡ଼ଚିଡ଼ ହେବା, ବାରମ୍ବାର ଗୋଟିଏ ଚିତ୍ର ବା କଥା ମନକୁ ଆସିବା। ଆଉ ଗୋଟିଏ ରୋଗ ହେଲା ଉତ୍କଣ୍ଠା ରୋଗ ବା ଆଙ୍ଗଜାଇଟି ଡିଜର୍ଡର୍। ଏହି ରୋଗର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଛୋଟ ଛୋଟ କଥାରେ ବ୍ୟସ୍ତ ବ୍ୟବହୃତ ହେବା, ହଠାତ୍ ଅଣନିଶ୍ୱାସ ହୋଇ ପଡ଼ିବା, ଛାତି ଧଡ଼ଧଡ଼ ହୋଇ ମରିଯିବାର ଭୟ ହେବା, ଅହେତୁକ ଭୟ ଲାଗିବା ଇତ୍ୟାଦି। ପୁଣି ସିଜୋଫ୍ରେନିଆ, ଏହା ଏକ ଗୁରୁତର ମାନସିକ ରୋଗ। ସବୁ କଥାରେ ସନ୍ଦେହ କରିବା, ଚରିତ୍ର ଉପରେ ସନ୍ଦେହ ଜାତ ହେବା, ମନେ ମନେ କଥା ହେବା, ଶୂନ୍ୟରୁ କଥା ଶୁଣିବା, ଗୁମସୁମ ହୋଇ ବସି ରହିବା, ହଠାତ୍ ରାଗିଯିବା, ଅବାନ୍ତର ଯୁକ୍ତି କରିବା ଆଦି ଲକ୍ଷଣ ସିଜୋଫ୍ରେନିଆ ରୋଗରେ ପୀଡ଼ିତଙ୍କଠାରେ ଦେଖାଯାଏ। ଆଉ ଗୋଟିଏ ରୋଗ ହେଲା ଉନ୍ମାଦ ରୋଗ ବା ମାନିଆ। ଏହାର ଲକ୍ଷଣଗୁଡ଼ିକ ହେଲା ଅତି ଫୁର୍ତ୍ତି ହେବା, ବେଶୀ କଥା ହେବା, ନିଜକୁ ବହୁତ ବଡ଼ ବୋଲି ଭାବିବା, ଅଯଥା ଗଣ୍ଡଗୋଳ କରିବା, ଅଧିକ ଯୁକ୍ତିତର୍କ କରିବା ଓ କଥା କଥାରେ ନିଜକୁ ଆଘାତ କରିବା। ମନେ ରଖନ୍ତୁ, ଆତ୍ମହତ୍ୟା ଧମକକୁ ସାଧାରଣ ଧମକ ଭାବେ ଉପେକ୍ଷା କରିବା ଅନୁଚିତ। ଆମେ ମନେ ରଖିବା ଆବଶ୍ୟକ ଯେ ଏହା ବ୍ୟକ୍ତିର ସାହାଯ୍ୟ ପାଇଁ ଏକ ବ୍ୟାକୁଳ ନିବେଦନ। ବହୁ ସମୟରେ ଏପରି ବ୍ୟକ୍ତିମାନେ ବିଭିନ୍ନ ବ୍ୟକ୍ତିଗତ କାରଣରୁ ନିଜ ସମସ୍ୟା ଅନ୍ୟମାନଙ୍କ ଆଗରେ ସାମାଜିକ ଅପଯଶ ଭୟରେ ପ୍ରକାଶ କରିପାରନ୍ତି ନାହିଁ। ସେ ସମୟରେ ସେମାନଙ୍କ ହାବଭାବରୁ ରୋଗର ଲକ୍ଷଣ ଚିହ୍ନଟ କରିବା ଦରକାର।

0: ଏବଂ ସବୁ ସମସ୍ୟାର ବିକଳ୍ପ ସମାଧାନ ରହିଛି ବୋଲି ତାଙ୍କୁ ଜଣାଇବା ଉଚିତ। ଏ କ୍ଷେତ୍ରରେ ରୋଗୀର ପରିବାରର ସଦସ୍ୟ ଏବଂ ସାଙ୍ଗସାଥିମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଆତ୍ମହତ୍ୟା ସମ୍ବନ୍ଧରେ ସାଧାରଣରେ ଅନେକ ଭ୍ରମଧାରଣା ରହିଛି। ଅନେକ ଭାବନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତି କୌଣସି ପୂର୍ବ ସୂଚନା ଦିଏ ନାହିଁ। ଏହା ଭୁଲ। ପ୍ରକୃତରେ ଶତକଡ଼ା 90% ଲୋକ ଆତ୍ମହତ୍ୟା ପୂର୍ବରୁ କିଛି ନା କିଛି ସୂଚନା ଛାଡ଼ି ଯାଇଥାନ୍ତି। ନିଜ ଆତ୍ମୀୟ ଅବା ବିଶ୍ୱାସଯୋଗ୍ୟ ବନ୍ଧୁଙ୍କ ପାଖରେ ନିଜ ମାନସିକ ଚାପ ବିଷୟରେ ପ୍ରକାଶ କରିଥାନ୍ତି। କେତେକ ନିଜ ଉପାର୍ଜିତ ଅର୍ଥକୁ ଅପ୍ରତ୍ୟାଶିତ ଭାବେ ଦାନ କରିବା ଆରମ୍ଭ କରିଦେଇଥାନ୍ତି। ବାରମ୍ବାର ଧମକ ଦେଉଥିବା ବ୍ୟକ୍ତି କେବେ ଆତ୍ମହତ୍ୟା କରନ୍ତି ନାହିଁ ବୋଲି ଯେଉଁ ଧାରଣା ଅଛି ସେସବୁ କ୍ଷେତ୍ରରେ ଠିକ୍ ନୁହେଁ। ଭୁଲ କାରଣରୁ ଶତକଡ଼ା 40-50% ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ଲୋକେ ବାସ୍ତବରେ ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ରହିଛି। ଆତ୍ମହତ୍ୟା ପ୍ରବଣତାର ପ୍ରତିକାର କ୍ଷେତ୍ରରେ ସହାୟକ ସଂସ୍ଥାଗୁଡ଼ିକର କାର୍ଯ୍ୟ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଆରମ୍ଭ ହୋଇଥିବା ଜୀବନ କୌଶଳ ଶିକ୍ଷା ନିଶ୍ଚିତ ରୂପେ ସହାୟକ। ତେବେ ସବୁ ପରିସ୍ଥିତିରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ସମୀଚୀନ। ଆମେ ସମସ୍ତେ ମନେ ରଖିବା ଉଚିତ ଯେ ଦୁଃଖ ଯେତେ ବି ଅଧିକା ହେଉନା କାହିଁକି ସର୍ବଦା କ୍ଷଣସ୍ଥାୟୀ। ସବୁ ସମସ୍ୟାର ସମାଧାନ ରହିଛି। ଆତ୍ମହତ୍ୟା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା କୈଶୋରରେ ଆତ୍ମହତ୍ୟା ପ୍ରବଣତା। ଆଲୋଚକ ଥିଲେ ଡାକ୍ତର ଅଶ୍ରୁମୋଚନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ଆସାମ ବନ୍ୟାରେ 75 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 meter ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁଲବୀର ସିଂ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ହେବ। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କାର୍ମିକ ସାଧାରଣ ଅଭିଯୋଗ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଏହି ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବବର୍ଗଙ୍କ ଭବିଷ୍ୟତ ସହିତ ସାଲିସ ନ କରିବାର ସଂକଳ୍ପକୁ ଏହି ବିଲ୍ ପ୍ରତିପାଦନ କରୁଛି। ଡକ୍ଟର ସିଂ କହିଛନ୍ତି ପ୍ରଶ୍ନପତ୍ର ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଇନଗତ ଢାଞ୍ଚାକୁ ଅଧିକ କଠୋର କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି। ଏହାଦ୍ୱାରା ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି ପାଇବ। ଏହି ବିଲ୍ରେ 10 ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, 10,00,000 ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବେ। ପୁଲିସ ଷ୍ଟେସନରେ ସୂଚନା ପଞ୍ଜୀକୃତ ହେବା ତାରିଖରୁ 2 ମଧ୍ୟରେ ଅପରାଧର ତଦନ୍ତ ସମାପ୍ତ କରିବା ପାଇଁ ଏହି ବିଲ୍ରେ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଉପରେ ବିଲ୍ରେ ପ୍ରସ୍ତାବ ରହିଛି। ଆଲୋଚନାରେ କଂଗ୍ରେସର ଗୌରବ ଗୋଗୋଇ, ପ୍ରିୟଙ୍କା ଗାନ୍ଧି ଭଦ୍ରା, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ବିଜେପିର ବାଂଶୁରୀ ସ୍ୱରାଜ, ତେଜସ୍ୱୀ ସୂର୍ଯ୍ୟ, ଏଆଇଟିସିର ଅଭିଷେକ ବାନାର୍ଜୀ, ଟିଡିପିର ଲାବୁ ଶ୍ରୀକୃଷ୍ଣ ଦେବରାୟାଲୁ, ଶିବସେନାର ଡକ୍ଟର ଶ୍ରୀକାନ୍ତ ସିନ୍ଧେ, ଡିଏମ୍କେର ଦୟାନିଧି ମାରନ, ଏନ୍ସିପି ସପାର ସୁପ୍ରିୟା ସୁଲେଙ୍କ ସମେତ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗତକାଲି ଆଲୋଚନା ଅସମ୍ପୂର୍ଣ୍ଣ ରହିଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଆଜି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସଚିବସ୍ତରୀୟ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ, ବାଣିଜ୍ୟ ଏବଂ ଶିଳ୍ପ, ପ୍ରଯୁକ୍ତି

ବିଦ୍ୟାକ୍ଷେତ୍ର ଆଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଭବିଷ୍ୟତ କାର୍ଯ୍ୟସୂଚୀ ନେଇ ଶ୍ରୀ ମୋଦି ସମୀକ୍ଷା କରିଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏଥିପାଇଁ ମିଳିତ ଦଳ ଗଠନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ନାଗରିକ କୈନ୍ଦ୍ରିକ ଶାସନର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ନିଷ୍ପତ୍ତି ଲୋକକଲ୍ୟାଣ ନୀତି ଆଧାରରେ ଗ୍ରହଣ କରାଯିବା ଉଚିତ। ଏଥିସହ ଦେଶର ଭିତ୍ତିଭୂମି ବିକାଶ, କ୍ଷେତ୍ରର ନିବେଶକ ତଥା ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଘରୋଇ ଦକ୍ଷତା ନିର୍ମାଣକୁ ସମାନ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ କ୍ୟାବିନେଟ୍ ସଚିବ, ପ୍ରମୁଖ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ବିଭାଗର ସଚିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସନ୍ଥ ଶିରୋମଣି ଗୁରୁ ରବିଦାସ ମହାରାଜଙ୍କ 650ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁ ପୂର୍ଣ୍ଣିମା ସହିତ ଦେଶବ୍ୟାପୀ ଶ୍ରୀ ଗୁରୁ ରବିଦାସ ମହାରାଜ ସମ୍ପ୍ରସ୍ତ ସଂକଳ୍ପ ଅଭିଯାନ ଆରମ୍ଭ କରାଯିବ। ବାରାଣସୀର ଶିର ଗୋବର୍ଦ୍ଧନପୁର ସ୍ଥିତ ସନ୍ଥ ରବିଦାସଙ୍କ ଜନ୍ମସ୍ଥାନରେ ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଧ୍ୟାରେ ସେହି ସ୍ଥାନ ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଥ ରବିଦାସଙ୍କ ପବିତ୍ର ଜନ୍ମସ୍ଥାନରୁ 131ଟି ମାଟି କଳସ ଉତ୍ତରପ୍ରଦେଶ ଏବଂ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ। ଏଥିରେ ପ୍ରାୟ 25,000 ଅଂଶଗ୍ରହଣକାରୀଙ୍କୁ ନେଇ ଏକ ସମ୍ରସ୍ତ ସଂକଳ୍ପ ସଭାର ଆୟୋଜନ କରାଯାଉଛି। ପ୍ରଶ୍ନପତ୍ର ପ୍ରଘଟ ନେଇ ଅନୁଷ୍ଠିତ ପ୍ରତିବାଦରେ ଅଂଶଗ୍ରହଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପୂର୍ବରୁ ଅପରାଧିକ ରେକର୍ଡ ଥିବା ପ୍ରତିବାଦକାରୀଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ଏ ସଂକ୍ରାନ୍ତ ପ୍ରତିବାଦରେ ଜଡ଼ିତ 16 ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟିକ ଜାହାଜଗୁଡ଼ିକରେ କାର୍ଯ୍ୟ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା ଏବଂ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ଉପରେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସମୀକ୍ଷା କରିଛନ୍ତି। ସାମ୍ପ୍ରତିକ ବିଶ୍ୱ ଜାହାଜ ଚଳାଚଳ କ୍ଷେତ୍ରରେ ବୃଦ୍ଧି ପାଉଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ଶ୍ରୀ ସୋନୱାଲ ଏହି ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ରହିଥିବା ସୁରକ୍ଷା ପରିସ୍ଥିତି, ସାମୁଦ୍ରିକ ବିକାଶ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ନାବିକଙ୍କୁ ସହାୟତା ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ସୋନୱାଲଙ୍କୁ ବୈଠକରେ ସୂଚନା ପ୍ରଦାନ କରାଯାଇଛି। ପରସ୍ପର ମଧ୍ୟରେ ସମନ୍ୱୟ ବଜାୟ ରଖି ନାବିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଶ୍ରୀ ସୋନୱାଲ ପରାମର୍ଶ ଦେଇଛନ୍ତି। ନାବିକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ବୈଠକରେ ସୋନୱାଲ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଜାହାଜ ଚଳାଚଳ ନିର୍ଦ୍ଦେଶାଳୟର ପ୍ରତିନିଧି ଏବଂ ଓମାନ, ସାଉଦି ଆରବ, ଇରାନ, ରୁଷ, ୟୁକ୍ରେନ୍ ସମେତ ବିଭିନ୍ନ ଦେଶର କାର୍ଯ୍ୟରତ ଭାରତୀୟ ମିଶନଗୁଡ଼ିକର ମୁଖ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ନାବିକଙ୍କ ଅଭିଯୋଗ ଏବଂ ସହାୟତା ପ୍ରଦାନ ବ୍ୟବସ୍ଥାରେ ଗ୍ରହଣ କରାଯାଉଥିବା ପଦକ୍ଷେପ, ସୂଚନା ଆଦାନ ପ୍ରଦାନ, ଅଭିଯୋଗ ସମାଧାନ ଏବଂ ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ଅହରାତ୍ର ସେବା ପ୍ରଦାନ କରାଯାଉଛି ବୋଲି ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ ବୈଠକରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ନାବିକ ଯୋଗାଣକାରୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ବିମ୍କୋ ଆଇସିଏସ୍ ନାବିକ ମାନବ ସମ୍ବଳ ରିପୋର୍ଟ 2026 ଅନୁଯାୟୀ ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ଭାରତର ମାନବ ସମ୍ବଳ 12.16% ରହିଛି। ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ପ୍ରାୟ 311,936 ଭାରତୀୟ ସାମୁଦ୍ରିକ ବୃତ୍ତିଧାରୀ କାର୍ଯ୍ୟ କରୁଛନ୍ତି। ସାମୁଦ୍ରିକ କ୍ଷେତ୍ର ଇତିହାସରେ ଭାରତର ଏହା ବ୍ୟାପକ ପରିବର୍ତ୍ତନକୁ ପ୍ରତିପାଦନ କରୁଛି। ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 75 ବୃଦ୍ଧି ପାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଶିବସାଗର ଜିଲ୍ଲାରେ ଗତକାଲି ଆଉ 7 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉପର ଆସାମର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବନ୍ୟା ପ୍ରଭାବିତ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 4,00,000 ଟଙ୍କା ଏବଂ ଅତିରିକ୍ତ 5,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବାସଗୃହ, ପଶୁପାଳନ, ମତ୍ସ୍ୟଚାଷ ଏବଂ ଫସଲ କ୍ଷୟକ୍ଷତିର ଆକଳନ ଆସନ୍ତା 3 ତାରିଖରୁ ଆରମ୍ଭ ହେବ। ଏହି ରିପୋର୍ଟ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନାର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ

0: 2 ଦିନ ମଧ୍ୟରେ 30 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ମିଳିତ ଆୱାମୀ କାର୍ଯ୍ୟ କମିଟି ଦେଇଥିବା ସୂଚନା ଅନୁଯାୟୀ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନା ଗୁଳିମାଡ଼ କରିବାରୁ ସୋମବାର ଦିନ 25 ଏବଂ ଗତକାଲି ଆଉ 5 ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବହୁଦିନ ଧରି ସେଠାରେ ପ୍ରତିବାଦ ଜାରି ରହିଥିବା କମିଟି ସୂଚନା ଦେଇଛି। ଏପରିକି ସେଠାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯିବା ସହ ଯୋଗାଯୋଗ ବ୍ୟବସ୍ଥାରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବନ୍ଧକ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ ସେନାର ଏଭଳି ବର୍ବରତାପୂର୍ଣ୍ଣ କାର୍ଯ୍ୟ ଉପରେ ଏକ ସ୍ୱାଧୀନ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ଆହ୍ୱାନ କରାଯାଇଛି। ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଗଣମାଧ୍ୟମ ସ୍ୱାଧୀନ ପର୍ଯ୍ୟବେକ୍ଷକଙ୍କୁ ସେଠାକୁ ପ୍ରବେଶ କରିବାକୁ ଅନୁମତି ଦେବାକୁ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ବର୍ଗ 10,000 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବରୀ ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ ଦୌଡ଼କୁଦ ଖେଳାଳି ହୋଇଛନ୍ତି। ମହିଳା 69 କିଲୋ ଭାରୋତ୍ତୋଳନ ବର୍ଗରେ ହରଜିନ୍ଦର କୌର ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ତାଲିକା 12କୁ ବୃଦ୍ଧି ପାଇଛି। ଏଥିରେ 2ଟି ସ୍ୱର୍ଣ୍ଣ, 7ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ। ଆସାମ ବନ୍ୟାରେ 75କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁଲବୀର ସିଂ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ପୁଣିଥରେ ସ୍ୱାଗତ କରୁଛି ଆମର କାର୍ଯ୍ୟକ୍ରମ ପରିସରକୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz। ଆପଣ ଠିକ ଏକା ସମୟରେ ଏହି କାର୍ଯ୍ୟକ୍ରମକୁ ପ୍ରସାର ଭାରତ ମୋବାଇଲ୍ ଆପ୍ ନ୍ୟୁଜ୍ ଏୟାର୍ ଆପ୍ ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ବ୍ୟାସ ପୂର୍ଣ୍ଣିମାର ଅନେକ ଅନେକ ଅଭିନନ୍ଦନ ଶ୍ରୋତାବନ୍ଧୁ। ପୁରାତନୀ କ୍ରମରେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ। ପ୍ରଥମେ ଶୁଣିବା ଚମ୍ପୁ, ଗାଇଛନ୍ତି ବାଳକୃଷ୍ଣ ଦାସ, କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନା।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶ୍ରୋତାବନ୍ଧୁ ଶୁଣିଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଶୁଣିବା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀ ଶ୍ୟାମାମଣି ଦେବୀ।

ಸುಭಾಷ್ ದಾಸಂಗ್ ಕಂಠರಿ ಗೀತಟಿ ಸಹಿತ ಇಠಿರ ಖುಚಿ ಆದಿ ಸಕಾಳರ ಸುಗಮ ಸಂಗೀತರ କାର୍ଯ୍ୟକ୍ରମକୁ ସେ ଆମ ବର୍ତ୍ତମାନ ସକାଳ 9 ବଜେକୁ ଯାଉଛେ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇରୁ।

ପ୍ରଶ୍ନପତ୍ର ଲିକ୍କୁ ନେଇ ସାରା ଦେଶରେ ଛାତ୍ର ଆନ୍ଦୋଳନ ଜୋର ଧରିଥିଲା। ତେବେ ଏଭଳି ଆନ୍ଦୋଳନ ପ୍ରଥମ ନୁହେଁ। ପ୍ରାୟ 200 ବର୍ଷ ପୂର୍ବେ ଭାରତରେ ଛାତ୍ର ଆନ୍ଦୋଳନର ଅୟମାରମ୍ଭ ହୋଇଥିବା କୁହାଯାଏ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏକାଧିକ ଛାତ୍ର ଆନ୍ଦୋଳନ ବିଭିନ୍ନ କାରଣ ପାଇଁ ମଧ୍ୟ ସଂଗଠିତ ହୋଇଛି। ଏଭଳି କିଛି ଛାତ୍ର ଆନ୍ଦୋଳନକୁ ଚର୍ଚ୍ଚିତ ଛାତ୍ର ଆନ୍ଦୋଳନକୁ ନେଇ ଏଥରର ଉପସ୍ଥାପନା ଗୀତାଞ୍ଜଳିରେ।

ଆଜିକି ପ୍ରାୟ 200 ବର୍ଷ ପୂର୍ବେ ଭାରତରେ ଛାତ୍ର ଆନ୍ଦୋଳନର ଅୟମାରମ୍ଭ ହୋଇଥିଲା। 1828 ମସିହାରେ ଅବିଭକ୍ତ ବଙ୍ଗପ୍ରଦେଶସ୍ଥିତ ହିନ୍ଦୁ କଲେଜରେ ଅଧ୍ୟାପକ ତଥା ସଂସ୍କାରକ ଥିବା ହେନରି ଲୁଇ ଭିଭିଏନ୍ ଡିରୋଜିଙ୍କ ମାର୍ଗଦର୍ଶନରେ ଏକାଡେମିକ୍ ଆସୋସିଏସନ୍ ଗଠିତ ହେଲା। ମୁକ୍ତ ଚିନ୍ତନ ସଂଗଠକ ୟଙ୍ଗ୍ ଇଣ୍ଡିଆ ଗଠନ କରିଥିବା ତାଙ୍କର ଶିଷ୍ୟବୃନ୍ଦ ଉନବିଂଶ ଶତାବ୍ଦୀରେ ବଙ୍ଗ ନଗଜାଗରଣରେ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ବର୍ଷମାନଙ୍କରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଆହୁରି କେତେକ ବିତର୍କ ସମାଜ ଗଢ଼ି ଉଠିଲା। ତନ୍ମଧ୍ୟରୁ ବମ୍ବେ କଲେଜର ମରାଠୀ ଲିଟରେରୀ ସୋସାଇଟି ଏବଂ ଗୁଜରାଟ ୟୁନିଭର୍ସିଟିରେ ଗୁଜରାଟୀ ଡ୍ରାମାଟିକ୍ ଗ୍ରୁପ୍, ସେହିଭଳି ଦୁଇଟି ସଂଗଠନ। 1905ରେ ବଙ୍ଗ ବିଭାଜନକୁ ବିରୋଧ କରି କଲିକତାସ୍ଥିତ ଇଡେନ୍ କଲେଜର ଶିକ୍ଷାର୍ଥୀମାନେ ବଡ଼ଲାଟ ଲର୍ଡ କର୍ଜନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ଘଟଣା ହିଁ ଭାରତରେ ଦଲିଲଭୁକ୍ତ ପ୍ରଥମ ଛାତ୍ର ଆନ୍ଦୋଳନର ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ।

1920 ମସିହାରେ ଅବିଭକ୍ତ ଭାରତ ଅନ୍ତର୍ଗତ ଲାହୋରଠାରେ ଥିବା କିଙ୍ଗ୍ ଏଡୱାର୍ଡ ମେଡିକାଲ କଲେଜରେ ପ୍ରଥମ ଛାତ୍ର ଧର୍ମଘଟ ହୋଇଥିଲା। ଏହାର କାରଣ ଥିଲା ଭାରତୀୟ ଓ ଇଂରେଜ ଶିକ୍ଷାର୍ଥୀଙ୍କ ମଧ୍ୟରେ କରାଯାଉଥିବା ଶିକ୍ଷା ସମ୍ବନ୍ଧୀୟ ପାତରଅନ୍ତର ନୀତି। ଶିକ୍ଷାର୍ଥୀ ଓ ସେମାନଙ୍କର ସଂଗଠନ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ପରେ ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ଛାତ୍ର ଶାଖା ଖୋଲିଲେ ଏବଂ ସାମାଜିକ ଓ ଆର୍ଥିକ ଅନଗ୍ରସର ଚର୍ମର ସେହି ବର୍ଗର କେତେକ ଛାତ୍ରୀୟ ସ୍ୱାଧୀନ ଛାତ୍ର ସଂଗଠନ ମଧ୍ୟ ଗଢ଼ି ଉଠିଲା। ସ୍ୱାଧୀନତାର ଭାରତରେ ଯେତେଗୁଡ଼ିଏ ଛାତ୍ର ଆନ୍ଦୋଳନ ସଂଗଠିତ ହୋଇଛି ସେସବୁ ଦେଶର ସ୍ମୃତିରେ ଖୋଦିତ ହୋଇ ରହିଯାଇଛି।

ଯଦିବା ଦଶନ୍ଧି ଦଶନ୍ଧି ଧରି ହିନ୍ଦୀ ଭାଷା ବିରୋଧରେ ତାମିଲନାଡ଼ୁରେ ପ୍ରତିବାଦ ଚାଲିଛି, କିନ୍ତୁ 1965ରେ ଏହି ଆନ୍ଦୋଳନ ହିଂସାତ୍ମକ ହୋଇଉଠିଥିଲା। ସେତେବେଳେ ସମଗ୍ର ରାଜ୍ୟରେ ଛାତ୍ରମାନେ ଅଫିସିଆଲ୍ ଲାଙ୍ଗୁଏଜ୍ ଆକ୍ଟ ଅଫ୍ 1963 ବିରୋଧରେ ବିପ୍ଳବ ଚଳାଇଲେ। ଏହି ଆକ୍ଟ ଇଂରେଜ ସହିତ ହିନ୍ଦୀ ଭାଷାକୁ ମଧ୍ୟ ସରକାରୀ ଭାଷା ଭାବେ ସ୍ୱୀକୃତି ଦେଇଥିଲା। ସଂସଦରେ ଦ୍ରାବିଡ଼ ମୁନେତ୍ର କାଜିଗମ୍ ବା ଡିଏମ୍କେ ପ୍ରତିବାଦ କରିବା ସତ୍ତ୍ୱେ ଏହି ଆଇନ ପାରିତ ହୋଇଥିଲା। କିନ୍ତୁ ସେତେବେଳେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭରସା ଦେଇଥିଲେ ଯେ ଇଂରାଜୀ ମଧ୍ୟ ସରକାରୀ ଭାଷା ହୋଇ ରହିବ। 1964ରେ ନେହେରୁଙ୍କ ଅନ୍ତେ ରାଜ୍ୟରେ କଂଗ୍ରେସ ସରକାର ରାଜ୍ୟ ବିଧାନସଭାରେ ତ୍ରିଭାଷୀ ସୂତ୍ର ପ୍ରଚଳନ କରିବାରୁ ସର୍ବସାଧାରଣ ସ୍ଥାନରେ ଛାତ୍ରମାନେ ବ୍ୟାପକ ଆନ୍ଦୋଳନ ଚଳାଇଲେ। ଆନ୍ଦୋଳନ କାଳରେ ହିଂସାକାଣ୍ଡ ଯୋଗୁଁ 70 ଜଣ ପ୍ରାଣ ହରାଇଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପ୍ରଦତ୍ତ ପ୍ରତିଶ୍ରୁତି ରକ୍ଷା କରାଯିବ ବୋଲି ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ସୁନିଶ୍ଚିତ କରିବାରୁ ଏହି ଛାତ୍ର ଆନ୍ଦୋଳନର ଅବସାନ ଘଟିଥିଲା।

1973 ମସିହା ଡିସେମ୍ବର 20 ତାରିଖରେ ଅହମ୍ମଦାବାଦ ସ୍ଥିତ ଗୋଟିଏ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ହଷ୍ଟେଲ ଖାଦ୍ୟ ବାବଦ ଦେୟ 20% ବୃଦ୍ଧି ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେହିଭଳି 1974 ଜାନୁଆରୀ 3 ତାରିଖ ଦିନ ଗୁଜରାଟ ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ଧର୍ମଘଟ ସମୟରେ ପୁଲିସ ଓ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରତିବାଦକାରୀମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିମନ ଭାଇ ପଟେଲଙ୍କ ଇସ୍ତଫା ଦାବି କରିଥିଲେ। ଏଣୁ ଜାନୁଆରୀ 25 ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ସଂଗଠିତ ହୋଇଥିଲା। ଏହି ଧର୍ମଘଟ କାଳରେ ପୁଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ଆନ୍ଦୋଳନର ଅବସାନ ହୋଇଥିଲା। ଏହି ଛାତ୍ର ଆନ୍ଦୋଳନ ଏତେ ବିରାଟ ଆକାର ଧାରଣ କରିଥିଲା ଯେ 44 ସହରରେ କର୍ଫ୍ୟୁ ଜାରି ହେବା ସହିତ ଅହମ୍ମଦାବାଦରେ ଶାନ୍ତି ଶୃଙ୍ଖଳା ପୂର୍ବାବସ୍ଥାକୁ ଫେରାଇ ଆଣିବା ଲାଗି ସେନାବାହିନୀକୁ ଡକାଯାଇଥିଲା। କେନ୍ଦ୍ରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ସରକାର ପଟେଲଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଏହି ଛାତ୍ର ଆନ୍ଦୋଳନ ଯୋଗୁଁ ରାଜ୍ୟ ସରକାର ଭଙ୍ଗ ହୋଇଥିଲା। ଏହାକୁ ନବନିର୍ମାଣ ଆନ୍ଦୋଳନ ଭାବେ ନାମିତ କରାଯାଇଥିଲା।

1974 ମସିହାରେ ବିହାରରେ ସଂଗଠିତ ଛାତ୍ର ଆନ୍ଦୋଳନ ସାରା ଦେଶକୁ ପ୍ରଭାବିତ କରିଥିଲା। ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱାଧୀନ ବିହାରୀ ଛାତ୍ର ସଂଘର୍ଷ ସମିତି ଦୁର୍ନୀତି, ଦରବୃଦ୍ଧି, ପରିବାରବାଦ ବିରୋଧରେ ସମ୍ପୂର୍ଣ୍ଣ କ୍ରାନ୍ତି ଡାକରା ଦେଇଥିଲା। ଏଥିସହ ନିର୍ବାଚନୀ ସଂସ୍କାର, ଶିକ୍ଷାନୁଷ୍ଠାନରେ ରିହାତି ଦରରେ ଖାଦ୍ୟ ଯୋଗାଣ ଓ ଶିକ୍ଷା ସଂସ୍କାର ଲାଗି ଦାବି କରିଥିଲା। ପାଟନା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି ଅହିଂସା ପ୍ରତିବାଦ ଉତ୍ତର ଭାରତରେ ଥିବା ହିନ୍ଦୀ ଭାଷାଭାଷୀ ରାଜ୍ୟର ଆଉ କେତେକ ଶିକ୍ଷାନୁଷ୍ଠାନକୁ ବ୍ୟାପି ଯାଇଥିଲା। ଏହି ଆନ୍ଦୋଳନ ସମୟରେ ପ୍ରତିବାଦକାରୀମାନେ ବିହାର ବିଧାନସଭାକୁ ଘେରାଉ କରିବା ସହିତ ତତ୍କାଳୀନ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ପୁଲିସ୍ ଗୁଳିରେ 3 ଜଣ ଛାତ୍ରଙ୍କ ମୃତ୍ୟୁ ହେତୁ ପୁରା ରାଜ୍ୟକୁ ଆନ୍ଦୋଳନ ବ୍ୟାପି ଯାଇଥିଲା। ସମାଜବାଦ ଆଦର୍ଶର ଉଦ୍ବୁଦ୍ଧ ଏହି ଜେପି ଆନ୍ଦୋଳନରେ ଲାଲୁ ପ୍ରସାଦ ଯାଦବ, ମୁଲାୟମ ସିଂ ଯାଦବ ଭଳି ପ୍ରଖ୍ୟାତ ଯୁବ ନେତାମାନେ ନେତୃତ୍ୱ ନେଇଥିଲେ।

କରିବା ଦାବିରେ ମୋରାରଜୀ ଦେଶାଇ ଅନଶନ ଚଳାଇଥିଲେ। ଫଳରେ 1975 ଜୁନ୍ 10ରେ ନିର୍ବାଚନ ହୋଇଥିଲା ଏବଂ 12ରେ ଫଳାଫଳ ପ୍ରକାଶ ପାଇ କଂଗ୍ରେସ ଦଳ ଶାସନ କ୍ଷମତାରୁ ବିଦା ହୋଇଥିଲା। ସେଦିନ ଆହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲା। ତେବେ ଇନ୍ଦିରା ଗାନ୍ଧୀ ଏହି ପ୍ରୟୋଗକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ ଯାଇଥିଲେ। ଏହାର ଠିକ୍ 13 ଦିନ ପରେ ସେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହା ବିରୋଧରେ ସାରା ଭାରତରେ ବହୁ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଓ ଶିକ୍ଷକ ସ୍ୱର ଉତ୍ତୋଳନ କରିଥିଲେ। ସେମାନେ ଜରୁରୀ ପରିସ୍ଥିତି ବିରୋଧରେ ପାମ୍ପଲେଟ୍ ଓ ଲିଫ୍ଲେଟ୍ ଦ୍ୱାରା ଗୁପ୍ତ ପ୍ରତିବାଦ ଚଳାଇଥିଲେ। ଦିଲ୍ଲୀର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଭାପତି ଅରୁଣ ଜେଟ୍ଲୀ ଏବଂ ଛାତ୍ରସଂଘର ସମିତିର ନେତୃତ୍ୱ ନେଉଥିବା ଜୟପ୍ରକାଶ ନାରାୟଣଙ୍କ ସମେତ 300ରୁ ଉର୍ଦ୍ଧ୍ୱ ଛାତ୍ର ସଂସଦ ନେତାଙ୍କୁ ଜେଲ୍ ପଠାଯାଇଥିଲା।

ଆସାମରେ ବେଆଇନ ପ୍ରବାସୀଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ଅଲ୍ ଆସାମ ଷ୍ଟୁଡେଣ୍ଟସ୍ ୟୁନିୟନ୍ ଦ୍ୱାରା ଏହା ଆସାମ ଆନ୍ଦୋଳନ ବା ବିଦେଶ ବିରୋଧୀ ଆନ୍ଦୋଳନ ନାମରେ ସୁପରିଚିତ ହୋଇଥିଲା। 1971ରେ ବାଂଲାଦେଶର ମୁକ୍ତିଯୁଦ୍ଧ ପରେ ପରେ ସେଠାରେ ଅନେକ ଲୋକ ଆସାମରେ ଅନୁପ୍ରବେଶ କରିଥିଲେ। ଆସାମୀ ଜନତାଙ୍କ ପରିଚୟ ସୁରକ୍ଷିତ ରଖିବା ନିମନ୍ତେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ଲୋକେ ଏହି ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିଲେ। 6 ବର୍ଷ ଧରି ଆଇନ ଅମାନ୍ୟ ଅଭିଯାନ, ରାଜନୈତିକ ଅସ୍ଥିରତା ଏବଂ ବ୍ୟାପକ ଜାତିଗତ ହିଂସା ଚାଲିଥିଲା। 1985ରେ ଆସାମ ଆକର୍ଡ ସ୍ୱାକ୍ଷର ହେବା ସହିତ ଏହି ଆନ୍ଦୋଳନର ଅବସାନ ଘଟିଥିଲା। ଆସାମ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଅଲ୍ ଆସାମ ଷ୍ଟୁଡେଣ୍ଟସ୍ ୟୁନିୟନ୍ର ସଭାପତି ପ୍ରଫୁଲ୍ଲ ମହନ୍ତ ଓ ସାଧାରଣ ସମ୍ପାଦକ ଭୃଗୁ କୁମାର ଫୁକନ। ପରେ ଛାତ୍ରନେତା ପ୍ରଫୁଲ୍ଲ ମହନ୍ତ ଆସାମ ଗଣପରିଷଦର ନେତୃତ୍ୱ ଗ୍ରହଣ କଲେ। 1985ରେ 35 ବର୍ଷ ବୟସରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥିରେ ହିଁ ଏହି ଆନ୍ଦୋଳନର ରାଜନୈତିକ ପ୍ରଭାବ ସାବ୍ୟସ୍ତ ହୋଇଥିଲା।

ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ 1990 ଅଗଷ୍ଟ 7 ତାରିଖରେ ମଣ୍ଡଳ କମିଶନର ସୁପାରିଶ ଲାଗୁ କରିଥିଲେ। ଏହି ସୁପାରିଶ ଅନୁଯାୟୀ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ 27% ସରକାରୀ ଚାକିରି ସଂରକ୍ଷଣ ପ୍ରବର୍ତ୍ତନ ବିରୋଧରେ ସମଗ୍ର ଭାରତର ଛାତ୍ରମାନେ 1990 ଅଗଷ୍ଟରେ ଆନ୍ଦୋଳନ ଆରମ୍ଭ କରିଥିଲେ। 1980 ମଣ୍ଡଳ କମିଶନ ଦାଖଲ କରିଥିବା ସୁପାରିଶଗୁଡ଼ିକୁ ଭିପି ସିଂଙ୍କ ନେତୃତ୍ୱାଧୀନ ସରକାର ପ୍ରବର୍ତ୍ତନ କରିଥିଲେ। 1990 ସେପ୍ଟେମ୍ବର 19 ତାରିଖରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ରାଜୀବ ଗୋସ୍ୱାମୀ ଏହାର ପ୍ରତିବାଦରେ ଆତ୍ମଦାହ ଉଦ୍ୟମ କରିଥିଲେ। ଏହି ଘଟଣା ପରେ ଛାତ୍ର ଆନ୍ଦୋଳନ ସାରା ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ବ୍ୟାପି ଯାଇଥିଲା, ଫଳରେ ଦେଶର ଅନେକ ପ୍ରାନ୍ତରେ ପ୍ରବଳ ପ୍ରତିବାଦ ଦେଖାଦେଲା। ବିଭିନ୍ନ ରାଜ୍ୟରେ ବିକ୍ଷୋଭ, ବନ୍ଦ ପାଳନ, ରାସ୍ତାରୋକ, ଚକବନ୍ଦ ଅନୁଷ୍ଠିତ ହୋଇଥିଲା। ବହୁ ସ୍ଥାନରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ବି ନେଇଥିଲା। ପୁଲିସ ଛାତ୍ର ମୁହାଁମୁହିଁ ଯୋଗୁଁ ବହୁ ଛାତ୍ର ମୃତାହତ ହୋଇଥିଲେ। ଅନେକ ସ୍ଥାନରେ ଛାତ୍ରମାନେ ପରୀକ୍ଷା ବର୍ଜନ କଲେ। ଏହି ପରିସ୍ଥିତିରେ ଜନତା ଦଳ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେବାରୁ 1990 ନଭେମ୍ବର 7 ତାରିଖରେ ପ୍ରଧାନମନ୍ତ୍ରୀ ଭିପି ସିଂ ଇସ୍ତଫା ଦେଲେ ଏବଂ ତା ସହିତ ଶେଷ ହୋଇଥିଲା ଏହି ଛାତ୍ର ଆନ୍ଦୋଳନ।

ସ୍ୱତନ୍ତ୍ର ପ୍ରଦେଶ ହେବା ପୂର୍ବରୁ ଓଡ଼ିଶାରେ ଛାତ୍ରମାନଙ୍କର କୌଣସି ସଂଗଠନ ନଥିଲା। 1936ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ 1937 ମସିହାରେ ଓଡ଼ିଶାରେ ଗଠନ ହୋଇଥିଲା ନିଖିଳ ଉତ୍କଳ ଛାତ୍ର ସଂଘ। ଏହାପରେ 1938ରେ ପ୍ରଥମ ବଡ଼ ଛାତ୍ର ଆନ୍ଦୋଳନ ରେଭେନ୍ସା

ସେମିତି 1979 ମସିହା ଶେଷ ପ୍ରାନ୍ତରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲିକୋଟରେ ଥିବା କଲେଜରେ ଧର୍ମଘଟ ହୋଇଥିଲା। 1980 ମସିହାରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ହୋଇଥିଲା, ଯେତେବେଳେ 8 ଦଫା ଦାବି ନେଇ ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ୍ ଆକ୍ସନ୍ କମିଟି ଦରବୃଦ୍ଧି, କଳାବଜାରୀ ଓ ବନ୍ୟା ସହାୟତା ଆଦି 8 ଦାବିକୁ ନେଇ ଆନ୍ଦୋଳନ ଓହ୍ଲାଇଥିଲା। ଡିସେମ୍ବର 5 ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲା। ଏମିତି ଓଡ଼ିଶାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଛାତ୍ରମାନେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଆସିଛନ୍ତି। ଇଏ ଥିଲା ଶ୍ରୋତାବନ୍ଧୁ କିଛି ଛାତ୍ର ଆନ୍ଦୋଳନକୁ ନେଇ ଆମର ଆଜିର ଉପସ୍ଥାପନା।

ବଜାଇ କୂଳ ପାଶେ ହେଲା ଶ୍ରୀମତୀଙ୍କି ଧୀବର ହେ କୌଡି ମାଗିଲା। ଶ୍ରୀମତୀ କହନ୍ତି ମୋର ପାଶେ କିଛି ନାହିଁ, ଧୀବର କହି ଏ ଚାତୁରୀ କାହିଁ ପାହିଁ।

ଲୋକଗୀତ କ୍ରମରେ ଶୁଣିଥିଲେ ଦାସକାଠି, ପରିବେଷଣ କଲେ ବୈଦ୍ୟନାଥ ଗାୟକ ରତ୍ନ ଶର୍ମା ଏବଂ ସାଥୀ ଭୀମସେନ ଶତପଥୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ। ମହିଳା ମହଲ ଉପସ୍ଥାପନାରେ ଅରୁନ୍ଧତୀ ପାଢ଼ୀ।

ନମସ୍କାର ଶ୍ରୋତା ଭଉଣୀ, ଆପଣଙ୍କର ପ୍ରିୟ ମହିଳା ମହଲ କାର୍ଯ୍ୟକ୍ରମକୁ ପୁଣି ଥରେ ସ୍ୱାଗତ। ଆଜି ମୁଁ ଆପଣଙ୍କ ସହିତ ଉପସ୍ଥାପନାରେ ଅରୁନ୍ଧତୀ ପାଢ଼ୀ। ଶ୍ରୋତା ଭଉଣୀ, ଆମେ ସମସ୍ତେ ଜାଣୁଛୁ ଯେ ପ୍ରକୃତି ହେଉଛି ଏକ ବିଶାଳ ପରିବାର, ଯେଉଁଠାରେ ମନୁଷ୍ୟ, ପଶୁ, ପକ୍ଷୀ, ଗଛ, ପତ୍ର, କୀଟ ପତଙ୍ଗ ସମସ୍ତେ ପରସ୍ପର ସହିତ ଏକ ଅଦୃଶ୍ୟ ସ୍ରୋତରେ ବନ୍ଧା ହୋଇଛନ୍ତି। ଏହି ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟମାନେ ହେଉଛନ୍ତି ବନ୍ୟପ୍ରାଣୀ। ବାଘ, ସିଂହ, ହାତୀ ଏହି ସମସ୍ତ ଜୀବଜନ୍ତୁ କେବଳ ଜଙ୍ଗଲର ଶୋଭା ବଢ଼ନ୍ତିନି ଶ୍ରୋତା ଭଉଣୀ, ବରଂ ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରନ୍ତି। ଏମାନେ ଏହି ଦେଖୁନାହାନ୍ତି, ବାଘ ଏବଂ ସିଂହ ଜଙ୍ଗଲ

0: ଖାଦ୍ୟ ଶୃଙ୍ଖଳାର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି। ଯଦି ବାଘ କି ସିଂହ ନଥାନ୍ତେ ତେବେ ହରିଣ ଓ ଅନ୍ୟ ତୃଣଭୋଜୀ ପ୍ରାଣୀମାନଙ୍କ ସଂଖ୍ୟା ଅତ୍ୟଧିକ ମାତ୍ରାରେ ବଢ଼ିଯାଆନ୍ତା, ଫଳରେ ଜଙ୍ଗଲର ଗଛପତ୍ର ନଷ୍ଟ ହୋଇଯାଆନ୍ତା। ଏହିପରି ଭାବରେ ପ୍ରତ୍ୟେକ ପ୍ରାଣୀ ପ୍ରକୃତିର ଏହି ଚକ୍ରକୁ ସୁସ୍ଥ ରଖିବାରେ ସହାୟକ ହୁଅନ୍ତି। କିନ୍ତୁ ଦୁଃଖର ବିଷୟ ଭଉଣୀ, ଏହି ଅମୂଲ୍ୟ ପ୍ରାଣୀମାନେ ଆଜି ବିଲୁପ୍ତ ହେବାରେ ଲାଗିଛନ୍ତି। ଏହାର ମୂଳ କାରଣ ହେଉଛି ମନୁଷ୍ୟର ଲୋଭ, ଅବିବେକୀ ଆଚରଣ, ଜଙ୍ଗଲରେ ଗଛର ଆଖିବୁଜା କଟା, ଅବୈଧ ଶିକାର, ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ। ଏହି ସମସ୍ତ କାରଣ ମିଶି ବନ୍ୟପ୍ରାଣୀଙ୍କ ଅସ୍ତିତ୍ୱ ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଠିଆ କରିଦେଇଛନ୍ତି। ଅନେକ ଭାବନ୍ତି ଯେ ବନ୍ୟପ୍ରାଣୀ ସୁରକ୍ଷା କେବଳ ସରକାର ବା ଜଙ୍ଗଲ ବିଭାଗର କାମ, କିନ୍ତୁ ଏହା ତ ଏକ ଭୁଲ ଧାରଣା ନା ଶ୍ରୋତା ଭଉଣୀ। ପ୍ରକୃତିର ସୁରକ୍ଷା ଆମ ପ୍ରତ୍ୟେକଙ୍କ ଦାୟିତ୍ୱ। ତେବେ ଶ୍ରୋତା ଭଉଣୀ, ଆଜି ଆସନ୍ତୁ ଏ ପରିପ୍ରେକ୍ଷୀରେ ଶୁଣିବା ଆଲୋଚନା, ବନ୍ୟ ପଶୁଙ୍କ ସୁରକ୍ଷା ଆମ ଦାୟିତ୍ୱ। ଏ ବିଷୟକୁ ନେଇ ଆଲୋଚନା କରିବା ପାଇଁ ଆଜି ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ସମାଜସେବୀ ଭଉଣୀ ସରିତା ପଣ୍ଡା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ମ୍ୟାଡ଼ାମ, ଆଜିର ଆମର ଆଲୋଚନାର ବିଷୟବସ୍ତୁ ରହିଛି ବନ୍ୟ ପଶୁଙ୍କ ସୁରକ୍ଷା ଓ ଆମ ଦାୟିତ୍ୱ। ପ୍ରଥମେ ଆପଣ କୁହନ୍ତୁ, ଆମ ଓଡ଼ିଶାର ବର୍ତ୍ତମାନର ବନ୍ୟଜନ୍ତୁମାନଙ୍କର ସ୍ଥିତି କେମିତି ଅଛି?
1: ମୋଟାମୋଟି ଭଲ ଅଛି। ସରକାରୀ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଆମ ରାଜ୍ୟରେ 2 ଜାତୀୟ ଉଦ୍ୟାନ ଏବଂ 19 ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି। ତା ସହିତ 2 ବ୍ୟାଘ୍ର ପ୍ରକଳ୍ପ ଏବଂ 3 ହସ୍ତୀ ପ୍ରକଳ୍ପ ରହିଛି। ଆଉ ହାତୀ ଅଛନ୍ତି 912, କଲରାପତ୍ରିଆ ବାଘ 400 ଅଧିକ, 469 ପ୍ରଜାତିର ପକ୍ଷୀ, 86 ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ସରୀସୃପ 110 ପ୍ରଜାତିର ଏବଂ 20 ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି। ଶିମିଳିପାଳରେ ବି ଏବେ ବି କଳା ବାଘ ଅଛନ୍ତି, ଆଉ କଳା ହରିଣ ଗଞ୍ଜାମ ଜିଲ୍ଲାର ଘୁମୁସୁର ଅଞ୍ଚଳରେ ଅଛନ୍ତି। ସେମାନଙ୍କ ସଂଖ୍ୟା ପ୍ରାୟତଃ 2800 ଅଧିକ, ଆଉ ସେମାନେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ଆମର ଭିତରକନିକା ଆଉ ଟିକରପଡ଼ା ଅଭୟାରଣ୍ୟରେ ବିରଳ ଘଡ଼ିଆଳ ଓ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଉ ଆମର ଗହୀର ମଥାଠାରେ ଲକ୍ଷ ଲକ୍ଷ ଅଲିଭ୍ ରିଲେ ସାମୁଦ୍ରିକ କଇଁଚଙ୍କର ବଂଶବୃଦ୍ଧି ହେଉଛି, ଏବଂ ଅନେକ ଦେଶ ଓ ବିଦେଶୀ ପକ୍ଷୀମାନଙ୍କର ଚିଲିକା, ନଳବଣ ଆଉ ପକ୍ଷୀ ଅଭୟାରଣ୍ୟ ସମେତ ରାଜ୍ୟର ବିଭିନ୍ନ ଜଳାଶୟରେ ହଜାର ହଜାର ସଂଖ୍ୟାରେ ସମାବେଶ ହେଉଛି। କିନ୍ତୁ ଦୁଃଖର ବିଷୟ, ଆମ ରାଜ୍ୟରେ 58 ପ୍ରଜାତିର ପଶୁପକ୍ଷୀ ବିପଦଗ୍ରସ୍ତ ସ୍ଥିତିରେ ଅଛନ୍ତି। ପକ୍ଷୀମାନଙ୍କ ଭିତରେ ଶାଗୁଣା ଆଉ କୋଚିଲା ଖାଇ ସରୀସୃପମାନଙ୍କ ମଧ୍ୟରେ ରହିଛନ୍ତି 2 ପ୍ରଜାତିର ବିରଳ ସାମୁଦ୍ରିକ କଇଁଚ ଓ ଘଡ଼ିଆଳ କୁମ୍ଭୀର। ସେହିପରି ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ ବାଘ, ଭାଲୁ, ବାରହା ଏବଂ ବନ୍ୟ କୁକୁର ଅନ୍ୟତମ।
0: ମ୍ୟାଡ଼ାମ, ବର୍ତ୍ତମାନ ଆପଣ କହିଲେ ଆମ ଓଡ଼ିଶାରେ ବହୁତ ଗୁଡ଼ିଏ ଏମିତି ଜୀବଜନ୍ତୁ ଅଛନ୍ତି ଯାହା ବିରଳ ପ୍ରାୟ ହେବାରେ ବସିଲେଣି, ତାର ପ୍ରମୁଖ କାରଣ କ'ଣ ଅଛି, କାହିଁକି କମିଯାଉଛି?
1: ଆଜି ମଣିଷ ନିଜର ଆବଶ୍ୟକତା ପୂରଣ ପାଇଁ ଜଙ୍ଗଲରେ ଗଛ କାଟୁଛି, ଯାହାଦ୍ୱାରା ଜନ୍ତୁମାନେ ନିଜର ଆଶ୍ରୟସ୍ଥଳୀ ହରାଉଛନ୍ତି। ଆଉ ଶିକାରୀ ଜନ୍ତୁଙ୍କ ଦାନ୍ତ, ହାଡ଼, ଚମଡ଼ା, ମୃଗର ଶିଙ୍ଘ, ଝିଙ୍କ ପକ୍ଷୀର କାଠ ଓ ଅନ୍ୟାନ୍ୟ ମୟୂର ପିଛ ପାଇଁ ଅନେକ ଜୀବଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରୁଛି। ତୃତୀୟରେ ଜଳବାୟୁ ପରିବର୍ତ୍ତନ ବି ଗୋଟେ କାରଣ, ତେଣୁ ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧି ହେତୁ ଜୀବଜନ୍ତୁଙ୍କ ପ୍ରାକୃତିକ ଜୀବନଶୈଳୀ ବିପଦ ସଙ୍କଳ ଅବସ୍ଥାରେ ବର୍ତ୍ତମାନ ରହୁଛି।
0: ଏମିତି ଆମର ବହୁତ ଗୁଡ଼ିଏ ଜନ୍ତୁ ଅଛନ୍ତି ଯେଉଁମାନେ ଆଉ ହଜିଯିବାକୁ ବସିଲେଣି, ଆଉ ଏମିତି ମଧ୍ୟ ଆଜିକାଲି ନ୍ୟୁଜ୍ ପେପର କୁହନ୍ତୁ ବା ଟିଭି ରେଡ଼ିଓରେ ଆମ ପାଖକୁ ଖବର ପହଞ୍ଚୁଛି ଯେ ବନ୍ୟଜନ୍ତୁ ମାନେ ବଣରେ ନ ରହି ସେମାନେ ଗାଁ ଗହଳିମାନଙ୍କ ଭିତରକୁ ପ୍ରବେଶ କରୁଛନ୍ତି, ଏ ବିଷୟରେ ଆପଣ କୁହନ୍ତୁ। ବନ୍ୟଜନ୍ତୁ ଆଉ ମନୁଷ୍ୟ ମଧ୍ୟରେ ଯେଉଁ ସଂଘର୍ଷ ଆଜିକାଲି ବଢ଼ୁଛି, ଏହାର ମୁଖ୍ୟ କାରଣ ସବୁ କ'ଣ ହେଇପାରେ, କେବଳ ଜଙ୍ଗଲ କଟା ନା ଆଉ କିଛି?
1: ଦେଖନ୍ତୁ, ୟାର ମୁଖ୍ୟ କାରଣ ହେଉଛି ଜଙ୍ଗଲ କ୍ଷୟ ଏବଂ ଜୀବଜନ୍ତୁଙ୍କ ବାସସ୍ଥାନ

0: ଚାଷ ଜନସଂଖ୍ୟା ବୃଦ୍ଧି ହେତୁ ମଣିଷ ଜଙ୍ଗଲ କାଟି ଚାଷ ଜମି ଆଉ ବାସଗୃହ ନିର୍ମାଣ କରୁଛି, ଯାହାଫଳରେ ଜନ୍ତୁମାନେ ଖାଦ୍ୟ ଓ ଆଶ୍ରୟ ପାଇଁ ଲୋକାଳୟକୁ ପଶି ଆସୁଛନ୍ତି। ତାପରେ ଜଙ୍ଗଲରେ ଶାକାହାରୀ ଜନ୍ତୁଙ୍କ ସଂଖ୍ୟା କମିବା ଦ୍ୱାରା ଉପଯୁକ୍ତ ଖାଦ୍ୟ ନ ମିଳିବାରୁ ମାଂସାହାରୀ ଜନ୍ତୁ ଗାଁ ମୁଖା ମୁହାଁ ହେଉଛନ୍ତି। ତାପରେ ଆମର ପାଣିପାଗରେ ପରିବର୍ତ୍ତନ ହେତୁ ଜଙ୍ଗଲରେ ପାଣି ଓ ଖାଦ୍ୟର ଅଭାବ ବି ଦେଖାଯାଉଛି। ଆଉ ଜଙ୍ଗଲ ସୀମାକୁ ଲାଗି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରହୁଥିବାରୁ ଜନ୍ତୁଙ୍କ ଚଳପ୍ରଚଳ ରାସ୍ତାରେ ବାଧା ସୃଷ୍ଟି ହେଉଛି। ତେଣୁ ସେଥିପାଇଁ ମଣିଷ ଆଉ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ଆଜିକାଲି ବଢ଼ୁଛି। ଏଇଟା ହେଉଛି ଏହାର ମୁଖ୍ୟ କାରଣ।
1: ଆଜ୍ଞା, ବର୍ତ୍ତମାନ କୁହନ୍ତୁ, ଜଙ୍ଗଲ ଯେଉଁ ଧ୍ୱଂସ ହେଉଛି ଓ ବନ୍ୟଜନ୍ତୁଙ୍କର ଅସ୍ତିତ୍ୱ ମଧ୍ୟରେ ସମ୍ପର୍କ କେମିତି ରହିଛି?
0: ମାନେ ସମ୍ପର୍କ ତ ଗୋଟେ ଗଭୀର ଆଉ ସିଧାସଳଖ। ଜଙ୍ଗଲ ହେଉଛି ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସସ୍ଥଳୀ, ତେଣୁ ଜଙ୍ଗଲରେ ଏମାନଙ୍କୁ ବଞ୍ଚିବା ପାଇଁ ଆବଶ୍ୟକ ଖାଦ୍ୟ ଆଉ ଜଳ ଯେଉଁଟାକି ଦରକାର ତାକୁ ଜଙ୍ଗଲ ଯୋଗାଇଥାଏ, ଆଉ ବନ ବିଭାଗ ସୁରକ୍ଷା ଦେଇଥାଏ। ତେଣୁ ଜଙ୍ଗଲ କ୍ଷୟ ହେବା ଦ୍ୱାରା ସିଧାସଳଖ ସେମାନଙ୍କ ଜୀବନ ହୁଏ ବିପଦପୂର୍ଣ୍ଣ। ତେଣୁ ଜଙ୍ଗଲ ଧ୍ୱଂସ ହେଲେ ଏହି ଖାଦ୍ୟ ଶୃଙ୍ଖଳ ମାନେ ଯେଉଁ ଫୁଡ୍ ଚେନ୍ ସେଟା ଭାଙ୍ଗି ଯାଇଥାଏ, ଯାହାଦ୍ୱାରା ଜନ୍ତୁମାନେ ପୋଷଣ ଅଭାବର ସମ୍ମୁଖୀନ ହୁଅନ୍ତି। ତା ଛଡ଼ା ଗଛ ପତ୍ର ଓ ଘଞ୍ଚ ଜଙ୍ଗଲ ବନ୍ୟଜନ୍ତୁଙ୍କୁ ଶିକାରୀଙ୍କ କବଳରୁ ବି ରକ୍ଷା କରିଥାଏ। ତେଣୁ ଜଙ୍ଗଲ ଉଚ୍ଛେଦ ହେବା ଦ୍ୱାରା ସେମାନେ ଶିକାରୀଙ୍କ ନଜରକୁ ସହଜରେ ଆସିଯାଆନ୍ତି ଏବଂ ଶିକାର ହୁଅନ୍ତି।
1: ଏ ତ ଗଲା ଜଙ୍ଗଲ ଧ୍ୱଂସ ହେବାର କାରଣ। ବର୍ତ୍ତମାନ ଯେଉଁ ଅବୈଧ ଶିକାର, ମନଇଚ୍ଛା ଜଙ୍ଗଲ ପଶୁମାନଙ୍କର ଶିକାର ଚାଲିଛି, ଏଇଟା ରୋକିବା ପାଇଁ ସ୍ଥାନୀୟ ସ୍ତରରେ କି କି ପ୍ରୟାସ କରାଯାଉଛି ସେ ବିଷୟରେ କିଛି କୁହନ୍ତୁ।
0: ଓଡ଼ିଶାରେ ଅବୈଧ ପଶୁ ଶିକାର ରୋକିବା ପାଇଁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦ୍ୱାରା ନିୟମିତ କଡ଼ାକଡ଼ି ପେଟ୍ରୋଲିଂ କରାଯାଉଛି। ବନ ବିଭାଗ ଦ୍ୱାରା ମଧ୍ୟ ଗ୍ରାମାଞ୍ଚଳରେ ସ୍ୱତନ୍ତ୍ର ବୈଠକ କରି ଜଙ୍ଗଲ ଜୀବନ ସୁରକ୍ଷା ଏବଂ ସେମାନଙ୍କ ଗୁରୁତ୍ୱ ବିଷୟରେ ବୁଝାଯାଉଛି। ଆଉ ସୁରକ୍ଷା କମିଟି ଗଠନ କରାଯାଉଛି, ଯାହାଦ୍ୱାରା ହାତୀ କିମ୍ବା ଅନ୍ୟାନ୍ୟ ଜୀବ ଜଙ୍ଗଲରୁ ବାହାରକୁ ଆସିଲେ ତୁରନ୍ତ ବନ ବିଭାଗକୁ ଯେପରି ଖବର ଦିଆଯାଇପାରିବ।
1: ଏ ତ ଗଲା ଅବୈଧ ପଶୁ ଶିକାରକୁ ସ୍ଥାନୀୟ ଲୋକମାନେ କିପରି ରୋକିବେ ସେ ବିଷୟରେ ଯେଉଁ ଆପଣ ପ୍ରୟାସ ବିଷୟରେ କହିଲେ। ବର୍ତ୍ତମାନ କୁହନ୍ତୁ, ଗ୍ରାମବାସୀ ଓ ଜଙ୍ଗଲ ଆଖପାଖି ଯେଉଁ ଲୋକମାନେ ବସତି ସ୍ଥାପନ କରିଛନ୍ତି, ବନ୍ୟଜନ୍ତୁର ସୁରକ୍ଷା ପ୍ରତି ସେମାନଙ୍କୁ ସଚେତନ ଆମେ କେମିତି କରିବା?
0: ମୁଁ ସଦାବେଳେ ଗ୍ରାମବାସୀଙ୍କୁ ବୁଝାଏ ଆଉ କୁହେ, ଜୀବଜନ୍ତୁ ହେଉଛନ୍ତି ଆମ ପରିବେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏମାନଙ୍କର ବି ବଞ୍ଚିବାର ଅଧିକାର ଅଛି, ଏମାନେ ଆମର ଶତ୍ରୁ ନୁହନ୍ତି, ଆଉ ଜାଣିଶୁଣି ଆମର ବି କୌଣସି କ୍ଷତି ଏମାନେ କରନ୍ତି ନାହିଁ। ବେଳେବେଳେ ସେମାନେ ନିଜକୁ ରକ୍ଷା କରିବା ପାଇଁ ପ୍ରତିକ୍ରିୟାଶୀଳ ହୁଅନ୍ତି, ତେଣୁ ଆମେ ଏଥିରୁ ବର୍ତ୍ତିବା ପାଇଁ କିଛିଟା ସତର୍କତା ଅବଲମ୍ବନ କରିବା। ରାତିରେ ଜଙ୍ଗଲ ଆଖପାଖ ରାସ୍ତାରେ ଏକାକି ଯିବାନି, ଟର୍ଚ୍ଚ ଧରି ଦଳଗତ ଭାବେ ଯାତାୟାତ କରିବା। ଖୋଲା ସ୍ଥାନରେ ଆମିଷ କିମ୍ବା ବାସ୍ନାଯୁକ୍ତ ଖାଦ୍ୟ ପକାଇବାନି, ଯାହାଦ୍ୱାରା ବନ୍ୟଜନ୍ତୁ ଆକର୍ଷିତ ହେବେ। ଗୃହପାଳିତ ପଶୁଙ୍କୁ ଚରିବା ପାଇଁ ଜଙ୍ଗଲ ଭିତରକୁ ଏକୁଟିଆ ଛାଡ଼ିବାନି। ଆପଣମାନେ ଗାଁର ଚାରିପାଖ ଆଉ ରାସ୍ତାରେ ସୋଲାର ଲାଇଟ୍ କିମ୍ବା ଷ୍ଟ୍ରିଟ୍ ଲାଇଟ୍ ଲଗାନ୍ତୁ। ଜଙ୍ଗଲୀ ଜନ୍ତୁ ଯଦି କେତେବେଳେ ଗାଁ ଭିତରକୁ ପଶି ଆସୁଛନ୍ତି, ତାହେଲେ ତୁରନ୍ତ ବନ ବିଭାଗକୁ ଖବର ଦିଅନ୍ତୁ। ସେମାନଙ୍କୁ ପଥର କିମ୍ବା ଢେଲା ଫିଙ୍ଗନ୍ତୁ ନାହିଁ, ଆଉ କୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ସ୍ଥାନୀୟ ବନ ବିଭାଗ କିମ୍ବା ଟୋଲ୍ ଫ୍ରି ନମ୍ବର 1926 ଯୋଗାଯୋଗ କରନ୍ତୁ।
1: ବହୁତ ବଢ଼ିଆ କଥାଟେ କହିଲେ ମ୍ୟାଡ଼ାମ, ଯେଉଁଟାକି ଆମ ଶ୍ରୋତା ଭଉଣୀମାନେ ନିଶ୍ଚୟ ଏଥିରୁ ପ୍ରେରଣା ପାଇବେ, ଆଉ ସଙ୍ଗେ ସଙ୍ଗେ ଆପଣଙ୍କର ସ୍ଥାନୀୟ ବନ ବିଭାଗକୁ ଖବର ଦେବେ ଯେକୌଣସି ପରିସ୍ଥିତିରେ। ବର୍ତ୍ତମାନ ଆପଣ ତ ସାମାଜିକ କାର୍ଯ୍ୟମାନ କରୁଛନ୍ତି, ଆପଣଙ୍କର ଯେଉଁ ସାମାଜିକ କାର୍ଯ୍ୟର ଅନୁଭୂତିରୁ ଗ୍ରାମବାସୀ ଓ ବନ୍ୟଜନ୍ତୁ ମଧ୍ୟରେ ଯେଉଁ ସହବାସ୍ଥାନ ଅଛି, ତା ପାଇଁ କି କି ପଦକ୍ଷେପ ସବୁଠାରୁ ପ୍ରଭାବଶାଳୀ ଆପଣଙ୍କର ହୋଇପାରିଛି?
0: ମୁଁ ସଦାବେଳେ ସଭା ସମିତିରେ ଗ୍ରାମବାସୀମାନଙ୍କୁ ଧାର୍ମିକ ପରମ୍ପରା ଏବଂ ଆମର ପୂର୍ବ ଇତିହାସ ଆଡ଼କୁ ନେଇଯାଇଥାଏ। ସେମାନଙ୍କୁ କୁହେ, ଆମର ପୁରାତନ ଧର୍ମ, ସଂସ୍କୃତି ଓ ପରମ୍ପରାରେ

0: ଜୀବଜନ୍ତୁ ଓ ପଶୁମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ଥିଲା। ଯେମିତି ଆମର କାରୁକାର୍ଯ୍ୟ ଭିତରେ କୋଣାର୍କର ଆଗରେ କାଠର ଘୋଡ଼ା, ମନ୍ଦିରମାନଙ୍କ ବାହାରେ ସିଂହ, ଆଉ କାନ୍ଥରେ ବିଭିନ୍ନ ପଶୁପକ୍ଷୀଙ୍କ ସର ଛବି ଆଜି ମଧ୍ୟ ଆମେ ଦେଖିବାକୁ ପାଇଥାଉ। ଆମର ମାଆମାନେ ମଧ୍ୟ ପର୍ବପ୍ରାଣୀଗୁଡ଼ିକରେ ବିଭିନ୍ନ ପଶୁପକ୍ଷୀଙ୍କର ଚିତା ପକାନ୍ତି, ଯେମିତି ହାତୀ। ତାପରେ ଆମର ପଶୁପକ୍ଷୀମାନେ ମଧ୍ୟ ଅନେକ ଦେବଦେବୀଙ୍କ ବାହନ, ଯେମିତି ଦୁର୍ଗାଙ୍କର ସିଂହ, ଶିବଙ୍କର ଷଣ୍ଢ, ମା ଲକ୍ଷ୍ମୀଙ୍କର ପେଚା, ଆଉ ଗଣେଶଙ୍କର ମୂଷା, ବିଷ୍ଣୁଙ୍କର ଗରୁଡ଼, କାର୍ତ୍ତିକଙ୍କର ମୟୂର, ଆଉ ଇନ୍ଦ୍ରଙ୍କର ଘୋଡ଼ା, ଏମିତି ଅନେକ କିଛି। ଆମର ପଶୁପକ୍ଷୀଙ୍କୁ ମଧ୍ୟ ନେଇ ଲେଖା ହେଇଛି ଅନେକ ସଂଖ୍ୟକ ଗଳ୍ପ, ଗୀତ, ଆଉ ମଧ୍ୟ ସୃଷ୍ଟି ହେଇଛି ଅନେକ ପୌରାଣିକ କିମ୍ବଦନ୍ତୀ। ଯେମିତି ବଉଳା ଗାଈର ସତ୍ୟ ରକ୍ଷାରେ ମୁଗ୍ଧ ହୋଇ ମହାବଳ ବାଘ ତାକୁ ନ ଖାଇ ଫେରାଇ ଦେଇଛି ତାର ଆଦରର କଅଁଳା ଶାବକ ନିକଟକୁ। ଅସହାୟା ନିରୀହ ମୃଗୁଣୀ ଘୋର ବନରେ ସ୍ମରଣ କରିଛି ଭଗବାନଙ୍କୁ, କୃପାଳୁ ହରି ତତ୍କ୍ଷଣାତ୍ ତାକୁ ଉଦ୍ଧାର କରିଛନ୍ତି। ଆଉ ଜଟାୟୁ ପକ୍ଷୀ ମାତା ସୀତାଙ୍କୁ ରକ୍ଷା କରିବା ପାଇଁ ପାପିଷ୍ଟ ରାବଣ ସାଙ୍ଗରେ ଆକାଶ ମାର୍ଗରେ ଯୁଦ୍ଧ କରି ଶେଷରେ ନିଜର ଜୀବନ ହାରିଛି। ବୌଦ୍ଧ ଧର୍ମରେ ମଧ୍ୟ ଜୀବେ ଦୟା ନୀତି ରହିଛି। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ସମ୍ରାଟ ଅଶୋକ ପଞ୍ଚମ ଶିଳା ଲେଖାରେ ମତ୍ସ୍ୟ, ଜୀବଜନ୍ତୁ ଓ ଅରଣ୍ୟକୁ ରକ୍ଷା କରିବା ଆଦି ବିଷୟ ରକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ସମୟରେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ବି ବନ୍ୟଜନ୍ତୁ ସଂରକ୍ଷଣ ଆଦି ଉଲ୍ଲେଖ ରହିଛି। ସେତେବେଳେ ଅଭୟାରଣ୍ୟ ଆଦି ମଧ୍ୟ ସୃଷ୍ଟି କରାଯାଉଥିଲା। ସେହିପରି ଆମର ଜୀବଜନ୍ତୁମାନେ ମଧ୍ୟ ପ୍ରକୃତିର ଶୋଭାକୁ ଆକର୍ଷଣୀୟ କରିଥାନ୍ତି। ଯେମିତି ଆମେ ଦେଖିଛେ ହରିଣର ଦୌଡ଼ିବା, ମୟୂରର ନାଚ, କୋଇଲିର କୁକୁ ଡାକ, ପକ୍ଷୀମାନଙ୍କର କୋକୋଳି, ସକାଳୁ ସକାଳୁ କାଉ ଆଉ କୁକୁଡ଼ାଙ୍କ ରାବ, ଶୁଆସାରୀଙ୍କ ମଧୁର ଧ୍ୱନି, ଏମିତି ବହୁତ କିଛି। ଏହି ପ୍ରକୃତି କୋଳରେ ଆମେ ପାଇଥାଉ ଅପାର ଶାନ୍ତି, ଅଶେଷ ଆନନ୍ଦ, ଆଉ ବଞ୍ଚିବାର ସ୍ୱାଦ। ତେଣୁ ଏସବୁ ଦେଖି ଓ ଜାଣି ଆମେ ଜୀବଜନ୍ତୁଙ୍କୁ ଅଧିକ ସ୍ନେହ କରିବା ସହିତ ସେମାନଙ୍କର ସୁରକ୍ଷା ମଧ୍ୟ କରିବା ଉଚିତ। ମୋର ଏହିସବୁ କଥା ସମସ୍ତଙ୍କ ଉପରେ ବେଶ ପ୍ରଭାବ ପକାଇ ପାରିଛି।
1: ବହୁତ ବଢ଼ିଆ କଥା କହିଲେ ମ୍ୟାଡ଼ାମ। ଆପଣ ଜନସାଧାରଣଙ୍କୁ ପୁରାଣ ଯୁଗରେ ଯାହା ଘଟିଥିଲା ବା ଇତିହାସ ପୃଷ୍ଠାରୁ କିଛି ତଥ୍ୟ ନେଇ ଆପଣ ବହୁତ ସୁନ୍ଦର ଭାବରେ ବୁଝାଉଛନ୍ତି। ବର୍ତ୍ତମାନ କୁହନ୍ତୁ, ଯେଉଁ ବନ ବିଭାଗ ଆମର ଅଛି, ଯଦି ବନ ବିଭାଗ ଯେକୌଣସି ପରିସ୍ଥିତିରେ ଯେକୌଣସି କାର୍ଯ୍ୟ ଗୋଟେ କଲା, ତାକୁ ଯଦି ଜନସାଧାରଣ ନ ମାନିଲେ, ତେବେ ତ ସରକାରୀ ସ୍ତରରେ ଯେକୌଣସି ପ୍ରୟାସ ବା ବନ ବିଭାଗର ଯେକୌଣସି ପ୍ରୟାସ କାର୍ଯ୍ୟକାରୀ ହେବ ନାହିଁ। ବର୍ତ୍ତମାନ ଏ କ୍ଷେତ୍ରରେ ଆପଣ କୁହନ୍ତୁ, ବନ ବିଭାଗ ଓ ସାଧାରଣ ଜନତା ମଧ୍ୟରେ ସହଯୋଗ କେମିତି ବଢ଼ାଇ ହେବ?
0: ଦେଖନ୍ତୁ, ଏଥିପାଇଁ ମିଳିତ ଜଙ୍ଗଲ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଡ଼ିବ। ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଆଦିବାସୀ ଓ ସାଧାରଣ ଜନତାଙ୍କୁ ବନ ଅଧିକାର ଆଇନ ସମ୍ପର୍କରେ ସଚେତନ କରାଇ ସେମାନଙ୍କୁ ସେମାନଙ୍କର ଅଧିକାର ଦେବା ଉଚିତ।
1: ସରକାରଙ୍କ ଦ୍ୱାରା ଯେତେ ସରକାରୀ ଚେଷ୍ଟା କଲେ ହେଲେ ମଧ୍ୟ ଯଦି ଜନସାଧାରଣ ସଚେତନ ହେଉନାହାନ୍ତି ପ୍ରତି କ୍ଷେତ୍ରରେ, ତେବେ କୌଣସି କାର୍ଯ୍ୟ ସଫଳ ହୋଇପାରିବ ନାହିଁ। ମ୍ୟାଡ଼ାମ, ବର୍ତ୍ତମାନ କୁହନ୍ତୁ, ବିଦ୍ୟାଳୟ ଓ ଯୁବପିଢ଼ି, ଏମାନଙ୍କୁ ବନ୍ୟଜନ୍ତୁର ସୁରକ୍ଷା ବିଷୟରେ ସଚେତନ କରାଇବା କେତେ ଆବଶ୍ୟକ ଆଉ ତାର ପଦ୍ଧତି କ'ଣ, କେମିତି ଆମେ ସେମାନଙ୍କୁ ସଚେତନ କରାଇ ପାରିବା?
0: ନିହାତି ସଚେତନ କରାଇବା ଆବଶ୍ୟକ, କାହିଁକି ନା ଶିଶୁ ଆଉ ଯୁବପିଢ଼ି ହେଉଛନ୍ତି ଆମର ଆଗାମୀ ଭବିଷ୍ୟତର ନାଗରିକ ଏବଂ ପରିବେଶର ରକ୍ଷକ। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ସକ୍ରିୟ ଭାବରେ ଯୋଡ଼ିବା ଆବଶ୍ୟକ। ଫୁଡ୍ ଚେନ୍ ବା ଖାଦ୍ୟ ଶୃଙ୍ଖଳ ମାଧ୍ୟମରେ ବନ୍ୟଜନ୍ତୁ କିପରି ପ୍ରକୃତିର ସନ୍ତୁଳନ ରକ୍ଷା କରନ୍ତି, ଜଙ୍ଗଲ ବଞ୍ଚାଇବାରେ ସାହାଯ୍ୟ କରନ୍ତି, ଏବଂ ଯାହାକି ପରୋକ୍ଷରେ ଜଳବାୟୁ ପରିବର୍ତ୍ତନକୁ ରୋକିଥାଏ, ସେ ବିଷୟରେ ପିଲାମାନଙ୍କୁ ଭଲ ଭାବେ ବୁଝାଇ ସଚେତନ କରାଇବା ଦରକାର।
1: ଏ ତ ଗଲା ଯୁବପିଢ଼ି। ଯୁବପିଢ଼ି ହେଉଛନ୍ତି ରାଷ୍ଟ୍ରର ମେରୁଦଣ୍ଡ ସଦୃଶ। ସେମାନେ ଯଦି ସଚେତନ ହେବେ, ବନ୍ୟ ପଶୁମାନଙ୍କର ସୁରକ୍ଷା ନିଶ୍ଚିତ ରୂପେ ସମ୍ଭବପର ହୋଇପାରିବ। ବର୍ତ୍ତମାନ କୁହନ୍ତୁ, ସାଧାରଣ ଲୋକେ ନିଜର ପ୍ରତିଦିନ ଯେଉଁ ଜୀବନରେ

0: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କେମିତି ସାହାଯ୍ୟ କରିପାରିବେ?
1: ଲୋକମାନେ ବିଭିନ୍ନ ଉପାୟରେ ସାହାଯ୍ୟ କରିପାରିବେ, ଯେମିତି ନିଜର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର କମେଇବେ, କାହିଁକିନା ଜନ୍ତୁଜନ୍ତା ଏହାକୁ ଖାଇ ବିପଦରେ ପଡ଼ିଯାଆନ୍ତି। ତେଣୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବଦଳରେ ପରିବେଶ ଅନୁକୂଳ ବ୍ୟାଗ୍ ବ୍ୟବହାର କରିବେ। ପ୍ରାକୃତିକ ସମ୍ପଦ ଯଥା ଜଳ ଓ ବିଦ୍ୟୁତର ସଂରକ୍ଷଣ କରନ୍ତୁ। ଜଙ୍ଗଲ ଓ ଜଳଭଣ୍ଡାର ଗୁଡ଼ିକ ନଦୀରେ ଜଳ ପ୍ରବାହକୁ ନିୟନ୍ତ୍ରଣ କରିଥାନ୍ତି, ଯାହାଦ୍ୱାରା 12 ମାସ ନିରନ୍ତର ଜଳ ଦ୍ୱାରା ବିଦ୍ୟୁତ ଉତ୍ପାଦନ ସମ୍ଭବ ହୋଇଥାଏ, ଆଉ ଏହା ମଧ୍ୟ ପ୍ରଦୂଷଣ ମୁକ୍ତ। ତେଣୁ ଆପଣମାନେ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀକୁ ସୁରକ୍ଷିତ ରଖନ୍ତୁ। ନିଜ ନିଜ ଅଞ୍ଚଳରେ ଅତ୍ୟଧିକ ଗଛ ଲଗାଇ ପ୍ରକୃତିର ସୁରକ୍ଷା କରନ୍ତୁ। ବନ୍ୟଜନ୍ତୁଙ୍କ ଦାନ୍ତ, ହାଡ଼, ଚମଡ଼ା କିମ୍ବା ବିରଳ ପଶୁପକ୍ଷୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକୁ କିଣନ୍ତୁ ନାହିଁ, ଏହାଦ୍ୱାରା ବେଆଇନ ଶିକାର ମଧ୍ୟ ବନ୍ଦ ହୋଇପାରିବ। ବନ୍ୟଜନ୍ତୁଙ୍କୁ କୌଣସି ଖାଦ୍ୟ ଦିଅନ୍ତୁ ନାହିଁ, ଯାହାଦ୍ୱାରା ସେମାନେ ବାରମ୍ବାର ଆସିବେ, କି ସେମାନଙ୍କୁ ଉତ୍ତେଜିତ ବି କରନ୍ତୁ ନାହିଁ। ଆପଣମାନେ ଏଥିନେଇ ସୋସିଆଲ ମିଡ଼ିଆ, ନିଜ ପରିବାର ଓ ସାଙ୍ଗସାଥିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରନ୍ତୁ, ଯାହାକି ଆମର କର୍ତ୍ତବ୍ୟ।
0: ବହୁତ ବଢ଼ିଆ କଥା ମ୍ୟାଡ଼ାମ। ସରକାର ତରଫରୁ ଯେଉଁ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବହୁତ ଗୁଡ଼ିଏ ଯୋଜନା ଚାଲୁଅଛି, ଏଇ ଯୋଜନା ଯେ ସବୁ କ'ଣ କ'ଣ ଆଉ ଏଇ ଯୋଜନା କେତେ ପ୍ରଭାବଶାଳୀ ଅଛି ସେ ବିଷୟରେ କିଛି କୁହନ୍ତୁ।
1: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଆଉ ରାଜ୍ୟ ସରକାର ଅନେକ ଆଇନଗତ ଏବଂ ଆର୍ଥିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଏବଂ ଏହା ଅତ୍ୟନ୍ତ ପ୍ରଭାବଶାଳୀ, ଯାହାଫଳରେ ବିଭିନ୍ନ ପ୍ରଜାତିର ସଂଖ୍ୟା ବୃଦ୍ଧି ପାଉଛି ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ସୁରକ୍ଷିତ ହୋଇପାରିଛି। ଯେମିତି ବନ୍ୟଜନ୍ତୁ ସଂରକ୍ଷଣ ଆଇନ, ଯାହାକି ବନ୍ୟଜନ୍ତୁ ସଂରକ୍ଷଣ ମୂଳ, ଏହାଦ୍ୱାରା ଶିକାର ଉପରେ କଟକଣା ଲାଗିଥାଏ। ଆଉ ଗୋଟେ ପ୍ରୋଜେକ୍ଟ ହେଉଛି ଟାଇଗର ପ୍ରୋଜେକ୍ଟ, ଯେଉଁଟାକି ବିଲୁପ୍ତ ପ୍ରାୟ ରୟାଲ ବେଙ୍ଗଲ ଟାଇଗରଙ୍କର ପାଇଁ 1973 ଆରମ୍ଭ ହୋଇଥିଲା, ଏବଂ ଏହା ସଫଳ ହୋଇ ବାଘଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଆଉ ଗୋଟେ ହାତୀ ପ୍ରୋଜେକ୍ଟ, ଯାହାଦ୍ୱାରା ହାତୀଙ୍କ ବାସସ୍ଥାନ ଏବଂ ସେମାନଙ୍କର କରିଡ଼ରକୁ ସୁରକ୍ଷା ଦିଆଯାଉଛି। ଆଉ ଆମର ପ୍ରାକୃତିକ ପରିବେଶ ବିକାଶ ଯୋଜନା, ଏହି ଯୋଜନା ମାଧ୍ୟମରେ ସରକାର ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନ ଗୁଡ଼ିକର ବିକାଶ କରୁଛନ୍ତି। ଆଉ କେତେକ ଭଲ ଭଲ ପଦକ୍ଷେପ ବି ଓଡ଼ିଶା ସରକାର ନେଇଛନ୍ତି, ଯେମିତି କୁମ୍ଭୀର ସଂରକ୍ଷଣ ଏବଂ ବିଶ୍ୱ ପ୍ରସିଦ୍ଧ ଅଲିଭ୍ ରିଡ୍ଲେ ସମୁଦ୍ର କଇଁଚମାନଙ୍କର ସୁରକ୍ଷା ପାଇଁ ଗୋଟେ ଗୋଟେ ସ୍ୱତନ୍ତ୍ର ଅଭିଯାନ। ରାଜ୍ୟରେ ବନ୍ୟଜନ୍ତୁ ସମ୍ବନ୍ଧୀୟ ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ସ୍ଥାପନ କରାଯାଇଛି। ଏସବୁ ଯୋଜନା ଯୋଗୁଁ ଦେଶରେ ବାଘ, ହାତୀ ଆଉ ଗେଣ୍ଡା ଭଳି ପ୍ରାଣୀଙ୍କ ସଂଖ୍ୟା ପୂର୍ବ ଭଳିଆ ବଢ଼ିବାରେ ଲାଗିଛି।
0: ମ୍ୟାଡ଼ାମ, ଶେଷରେ ଆପଣ ଆମ ଶ୍ରୋତା ଭଉଣୀମାନଙ୍କୁ କି ବାର୍ତ୍ତା ଦେବାକୁ ଚାହିଁବେ, ଯାହାଦ୍ୱାରା ସେମାନେ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ନିଜର ଦାୟିତ୍ୱକୁ ଅନୁଭବ କରିପାରିବେ?
1: ସମସ୍ତେ ଶ୍ରୋତା ବନ୍ଧୁ, ପରିଶେଷରେ ମୁଁ ଆପଣମାନଙ୍କୁ ଏତିକି କହିବାକୁ ଚାହୁଁଛି, ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ସହିତ ଆମ ସମସ୍ତଙ୍କ ସମ୍ପର୍କ ଏବଂ ଆତ୍ମୀୟ ଭାବ କୋଉ ଅନାଦି କାଳରୁ ରହିଛି। ଆମର ପୂର୍ବଜ ଆଦିମ ମନୁଷ୍ୟ ବି ଏମାନଙ୍କ ମେୟରେ ଜୀବନ ଅତିବାହିତ କରୁଥିଲେ, ଆମେ ସବୁ ଜାଣିଛେ। ତଥାପି ଆମ ମଧ୍ୟରେ କିଛି ଲୋକ ଜଙ୍ଗଲ ନଷ୍ଟ କରୁଛନ୍ତି, ଜୀବଜନ୍ତୁଙ୍କୁ ହତ୍ୟା ବି କରୁଛନ୍ତି, ଏହାର ପରିଣତି ଆଗକୁ ବହୁତ ଭୟାବହ ହେବ। ତେଣୁ ମୁଁ ଆପଣମାନଙ୍କୁ ବିନମ୍ର ଅନୁରୋଧ କରୁଛି, ଆମେ ସମସ୍ତେ କଥା କହି ନ ପାରୁଥିବା, ନିଜ ଅଧିକାର ପାଇଁ ଲଢ଼ି ନ ପାରୁଥିବା ବନ୍ୟଜନ୍ତୁଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା।
0: ବହୁତ ବଢ଼ିଆ କଥା ମ୍ୟାଡ଼ାମ, ଆପଣଙ୍କର ବାର୍ତ୍ତାଟା ଆମ ଶ୍ରୋତା ଭଉଣୀମାନେ ନିଶ୍ଚୟ ଶୁଣିବେ ଆଉ ସେ ପ୍ରକାରେ ପ୍ରେରିତ ହେବେ ବୋଲି ଆମେ ଆଶା କରୁଛୁ। ଆପଣ ଆମ କାର୍ଯ୍ୟକ୍ରମକୁ ଆସିଥିବାରୁ ଆଉ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆମର ଦାୟିତ୍ୱ ବିଷୟରେ ସଚେତନ କରାଇଥିବାରୁ ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମ ତରଫରୁ ତଥା ଆମ ଶ୍ରୋତା ଭଉଣୀମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
2: ନମସ୍କାର।
0: ଶ୍ରୋତା ଭଉଣୀ, ବର୍ତ୍ତମାନ ଆପଣ ଶୁଣିଲେ ବନ୍ୟ ପଶୁଙ୍କ ସୁରକ୍ଷା ଆମ ଦାୟିତ୍ୱ, ଏ ବିଷୟକୁ ନେଇ ଆଲୋଚନା କରିଥିଲେ ଭଉଣୀ ସରିତା ପଣ୍ଡା।

ଯଦି ଆମେ ଆଜି ସେମାନଙ୍କୁ ସୁରକ୍ଷା ନ ଦେବା, ତେବେ ଆମ ଆଗାମୀ ପିଢ଼ି କେବଳ ବହି ପୁସ୍ତକରେ, ଛବିରେ ବା ଚିଡ଼ିଆଖାନାରେ ଏହି ପ୍ରାଣୀଙ୍କୁ ଦେଖିବାକୁ ପାଇବେ। ତେଣୁ ଆସନ୍ତୁ ଆଜିଠାରୁ ଆମେ ପ୍ରତିଜ୍ଞା କରିବା ଯେ ଆମେ ପ୍ରକୃତି ଓ ପ୍ରାଣୀ ଜଗତର ସୁରକ୍ଷା ପାଇଁ ଆମର ଶକ୍ତି ମୁତାବକ ପ୍ରୟାସ କରିବା।

ଶ୍ରୋତା ଭଉଣୀ, ଆଜିର ଏହି ବ୍ୟସ୍ତ ଜୀବନଶୈଳୀରେ ଆମେ ପ୍ରାୟତଃ ବଜାରରୁ କିଣା ପରିବା ଉପରେ ହିଁ ନିର୍ଭର କରୁ, ଯେଉଁଥିରେ ରାସାୟନିକ ସାର ପ୍ରାୟତଃ ବ୍ୟବହାର ହୋଇଥାଏ। କିନ୍ତୁ ଯଦି ଆମେ ଆମ ନିଜ ଘରେ ନିଜ ଅଗଣାରେ ଏକ ଛୋଟ କିଚେନ୍ ଗାର୍ଡ଼େନ୍ ତିଆରି କରିପାରିବା, ତେବେ ଆମେ ଖୁବ୍ ତାଜା, ପୁଷ୍ଟିକର ଏବଂ ରାସାୟନିକ ମୁକ୍ତ ପନିପରିବା ସହଜରେ ପାଇପାରିବା। ରୋଷେଇ ବଗିଚା ବା କିଚେନ୍ ଗାର୍ଡ଼େନ୍ କେବଳ ଆର୍ଥିକ ସହାୟତା ପାଇଁ ନୁହେଁ ଭଉଣୀ, ଏହା ଆମ ପରିବେଶ ପାଇଁ ମଧ୍ୟ ଖୁବ୍ ଉପକାରୀ। ଏହା ଆମକୁ ପ୍ରକୃତି ସହିତ ଜଡ଼ିତ ରହିବାର ଏକ ସୁଯୋଗ ଦେଇଥାଏ। ତେବେ ଆସନ୍ତୁ, ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଜାଣିବା ଯେ କିପରି ଆମେ ଆମର ଛୋଟ ଅଗଣା ବା ବାଲକୋନି କିମ୍ବା ଛାତରେ ଏକ ସୁନ୍ଦର କିଚେନ୍ ଗାର୍ଡ଼େନ୍ ପ୍ରସ୍ତୁତ କରି ତାର ଯତ୍ନ ନେଇପାରିବା। ପ୍ରଥମେ ତ ଭଉଣୀ, ଏପରି ଗୋଟିଏ ସ୍ଥାନ ବାଛନ୍ତୁ ଯେଉଁଠି ଦିନକୁ ଅତି କମ୍ରେ 4-6 ଘଣ୍ଟା ସୂର୍ଯ୍ୟାଲୋକ ପଡ଼ୁଥିବ, ଯେମିତିକି ଘର ଅଗଣା, ବାଲକୋନି, ଛାତ, ଯାହା ଆପଣଙ୍କ ପାଖରେ ଉପଲବ୍ଧ ସେମିତି ଗୋଟିଏ ସ୍ଥାନ ଚୟନ କରନ୍ତୁ। ତାପରେ ଛୋଟ ଛୋଟ ପାତ୍ର, ପ୍ଲାଷ୍ଟିକ ବକେଟ୍, ପୁରୁଣା ଡବା ଯାହାର ତଳେ ଛିଦ୍ର ଥିବ, ସେମିତି ଜାଗା ବାଛି ସେଇଥିରେ ଗଛ ପୋତିପାରିବେ। ମାଟି ପ୍ରସ୍ତୁତି ପାଇଁ ସାଧାରଣତଃ ମାଟି, କମ୍ପୋଷ୍ଟ ବା ଗୋବର ସାର, ବାଲି ଏହିପରି ମିଶ୍ରଣ ସବୁଠାରୁ ଭଲ, ଯାହାର ଅନୁପାତ 2 ଭାଗ ମାଟିକୁ 1 ଭାଗ କମ୍ପୋଷ୍ଟ ଏବଂ 1 ଭାଗ ବାଲି ଯଦି ଆପଣ ମିଶାଇ ସେହି ମିଶ୍ରଣରେ ଗଛକୁ ପୋତିବେ, ତେବେ ତାହା ଭଲରେ ବଢ଼ିପାରିବ। ଭଉଣୀ, ଆମକୁ ସହଜରେ ମିଳିପାରୁଥିବା ପନିପରିବା ଯେପରିକି ଧନିଆ ପତ୍ର, ପାଳଙ୍ଗ ଶାଗ ଯାହା ଅତି ଶୀଘ୍ର ବଡ଼ ହୁଏ, ସେମିତି ଚାରା ଆମେ ଆମ ବଗିଚାରେ ଲଗାଇ ପାରିବା। ହଁ ଭଉଣୀ, ଚାରା ବା ଗଛର ଯତ୍ନ ବି ନେବାକୁ ଆମକୁ ପଡ଼ିଥାଏ, ତେଣୁ ପ୍ରତିଦିନ ସକାଳେ କି ସନ୍ଧ୍ୟାରେ ସେହି ଗଛ ମୂଳେ ପାଣି ଦିଅନ୍ତୁ, 15 ଦିନରେ ଥରେ କମ୍ପୋଷ୍ଟ ସାର ଦିଅନ୍ତୁ ଏବଂ ଅନାବନା ଗଛ ସବୁକୁ ଉପାଡ଼ି ଫିଙ୍ଗନ୍ତୁ। ଯଦି ଗଛରେ ରୋଗ ପୋକ ଲାଗିଲା, ତେବେ ନିମ ତେଲ ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। ତେବେ ଶ୍ରୋତା ଭଉଣୀ, ଏମିତି ଭାବରେ ଆପଣ ଯଦି ଆପଣଙ୍କର କିଚେନ୍ ଗାର୍ଡ଼େନ୍ର ଯତ୍ନ ନେବେ, ତେବେ ଆପଣ ଖୁବ୍ ସହଜରେ ଆପଣଙ୍କ ପାଖରେ ରାସାୟନିକ ସାର ବିନା ପୁଷ୍ଟିକର ପନିପରିବା ପାଇପାରିବେ, ଯାହା ଆପଣଙ୍କ ପରିବାର ତଥା ଆପଣଙ୍କୁ ସୁସ୍ଥରେ ରଖିବ। ତେବେ ଶ୍ରୋତା ଭଉଣୀ, ଆଜି ତ କାର୍ଯ୍ୟକ୍ରମ ଶେଷ ହେବାର ସମୟ ହେଲାଣି। ଆପଣଙ୍କଠୁ ବିଦାୟ ନେଇ ରହୁଛୁ। ନମସ୍କାର।

0: ପରିବର୍ତ୍ତନ ଜନିତ ପ୍ରସ୍ତାବ କେବଳ ଲୌକିକତା ବୋଲି ଆଲୁ ଅଭିଯୋଗ କରିଛନ୍ତି। ପୂର୍ବାହ୍ନ 11ଟାରେ ଆଜି ଗୃହର ଅଧିବେଶନ ଆରମ୍ଭ ହେବା କ୍ଷଣି ବାଚସ୍ପତି ଓମ୍ ବିର୍ଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ ହରଜିନ୍ଦର କୌର ଏବଂ ଗୁଲବୀର ସିଂଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗଜନିତ ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହକାର୍ଯ୍ୟ ସମ୍ଭବ ନ ହେବାରୁ ବାଚସ୍ପତି ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଜାରି ରହିବାରୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12ଟା ଏବଂ ପରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଆଗତ ହୋଇଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଛନ୍ତି। ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଆଇନ 1969କୁ ସଂଶୋଧନ କରିବା ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଜନ୍ମ କିମ୍ବା ମୃତ୍ୟୁର 1 ବର୍ଷରୁ 2 ବର୍ଷ ମଧ୍ୟରେ ଦାଖଲ ହୋଇଥିବା ରିପୋର୍ଟ ଉପରେ ଯାଞ୍ଚ ପରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଅଥବା କ୍ଷମତାପ୍ରାପ୍ତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ସହିତ ଏହାକୁ ପଞ୍ଜୀକରଣ କରାଯିବା ନେଇ ବିଧେୟକରେ ପ୍ରସ୍ତାବ ରହିଛି। ତେବେ 2 ବର୍ଷରୁ ଅଧିକ ସମୟ ପରେ ହୋଇଥିବା ରିପୋର୍ଟରେ କେବଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଜୀକରଣ କରାଯାଇପାରିବ। ବିଳମ୍ବିତ ପଞ୍ଜୀକରଣ ପାଇଁ ବ୍ୟବସ୍ଥାକୁ ଅଧିକ କଠୋର କରିବା ଏବଂ ଜନ୍ମ ଓ ମୃତ୍ୟୁର ସମୟ ଅନୁଯାୟୀ ରିପୋର୍ଟିଂକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ସଂଶୋଧିତ ବିଧେୟକ ଆଗତ କରାଯାଇଛି। ଲୋକସଭା ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ମିଳିତ ସଂସଦୀୟ କମିଟିର କାର୍ଯ୍ୟକଳାପକୁ ବୃଦ୍ଧି କରିଛି। ଲୋକସଭାରେ ଆଜି କମିଟିର ଅଧ୍ୟକ୍ଷ ବିଜେପି ସଦସ୍ୟ ପିପି ଚୌଧୁରୀ ସମ୍ବିଧାନର 129ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024 ଉପରେ କାର୍ଯ୍ୟକାଳ ବୃଦ୍ଧି ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ। ବାଚନିକ ଭୋଟ୍ରେ ଏହି ପ୍ରସ୍ତାବ ଗୃହରେ ପାରିତ ହୋଇଛି। ଆସନ୍ତା ଶୀତକାଳୀନ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ପର୍ଯ୍ୟନ୍ତ କମିଟି କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ଆସାମରେ ଦେଖାଦେଇଥିବା ବନ୍ୟା ସ୍ଥିତି ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିବା ସହ ଅପର ଆସାମରେ ହୋଇଥିବା ଭୟାବହ ବନ୍ୟା ପରବର୍ତ୍ତୀ ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଶର୍ମା କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା, ପୁନରୁଦ୍ଧାର ତଥା ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହି କଠିନ ସମୟରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଆବଶ୍ୟକ ସେବା ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର, ଗୋଲାଘାଟ, ଚରାଇଦେଓ, ଜୋରହାଟ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ପୁନର୍ବାସ କାର୍ଯ୍ୟ ଜାରି ରହିଛି। ତେବେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ କେତେକ ପ୍ରଭାବିତ ଅଞ୍ଚଳରେ ବନ୍ୟା ଜଳ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି। ଆସାମ ସରକାର ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଅନେକ ସହାୟତା ଓ ପୁନର୍ବାସ ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟାଘ୍ର ସଂରକ୍ଷଣ, ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷା ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। 2010 ନଭେମ୍ବରରେ ରୁଷର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତ ସମେତ ବ୍ୟାଘ୍ର ବାସସ୍ଥଳୀ ଥିବା 13 ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ବିଶ୍ୱ ଆକଳନ ଅନୁଯାୟୀ 5,711 ବାଘ ଏବେ ରହିଛନ୍ତି। ବିଜ୍ଞାନ ଆଧାରିତ ପଦ୍ଧତି, ସାଂଗଠନିକ ସହାୟତା ମାଧ୍ୟମରେ ଭାରତ ବିଶ୍ୱସ୍ତରରେ ବାଘ ସଂରକ୍ଷଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ବିଶ୍ୱର ପ୍ରାୟ 70% ବାଘ ଭାରତରେ ରହିଥିବା କୁହାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ବାଘଙ୍କ ବାସସ୍ଥଳୀ ସଂରକ୍ଷଣ, ତଦାରଖ, ଶିକାର ବିରୋଧୀ ପଦକ୍ଷେପ ଏବଂ ବନ କର୍ମଚାରୀ ତଥା ସ୍ଥାନୀୟ ସମ୍ପ୍ରଦାୟଙ୍କ ନିରନ୍ତର ସହଯୋଗ ମାଧ୍ୟମରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବିଶ୍ୱସ୍ତରରେ ସର୍ବାଧିକ ବାଘ ଭାରତରେ ରହୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ବାଘ ସଂରକ୍ଷଣ ପ୍ରୟାସ ଦେଶର ଶତାବ୍ଦୀ ପୁରୁଣା ସଂସ୍କୃତି ଦ୍ୱାରା ପ୍ରେରିତ। ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଜୀବନଯାପନ ଏବଂ ନାଗରିକଙ୍କ ସାମୂହିକ ଇଚ୍ଛାଶକ୍ତି ଦ୍ୱାରା ଏହି କ୍ଷେତ୍ର ଗତିଶୀଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ଦେଶର 58 ଅଭୟାରଣ୍ୟରେ ପାଖାପାଖି 3,682 ବାଘ ରହିଛନ୍ତି। ବ୍ୟାଘ୍ର ସଂରକ୍ଷଣ ଏବଂ ସେମାନଙ୍କର ପରିସଂସ୍ଥାନକୁ ସୁରକ୍ଷା ଦେବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ସେ ପ୍ରକାଶ କରିଛନ୍ତି।
1: हमारी जो टाइगर पॉपुलेशन 2,226 थी वो बढ़कर 3,600 से ज्यादा। 10 सालों में जो टाइगर रिजर्व्स की संख्या 2014 में 47 टाइगर रिजर्व्स होते थे उनकी संख्या बढ़कर भी 58 हुई। सारे टाइगर रिजर्व्स हैं वो एक ही पोर्टल पे कैसे आए, एक ही वेबसाइट पर कैसे आए?

0: ମାଧ୍ୟମରେ ଏହାକୁ ହ୍ରାସ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ଦିଆଯାଇଥିବା ପୂର୍ବ ଅନୁମତିକୁ ଖଣ୍ଡପୀଠ କାଏମ ରଖିଛନ୍ତି। ସୂଚନାଯୋଗ୍ୟ ଏହି ଚଳଚ୍ଚିତ୍ର ଉପରେ ସମାଜର କିଛି ବର୍ଗଙ୍କଠାରୁ ଆପତ୍ତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାର ମୁକ୍ତିଲାଭ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଅଭିଯୋଗ ଆଧାରରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ଦକ୍ଷିଣ ପଶ୍ଚିମ ଜାପାନର କୁମାମୋଟୋ ଅଞ୍ଚଳରେ ଗତକାଲି ହୋଇଥିବା ଭୂକମ୍ପ ଯୋଗୁଁ 13 ଜଣଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ପରିବହନ ବ୍ୟବସ୍ଥାରେ ଅସ୍ୱାଭାବିକତା ଦେଖାଦେଇଛି। ପ୍ରବଳ ଗରମ ଯୋଗୁଁ ଆଶ୍ରୟସ୍ଥଳୀରେ ଥିବା ହଜାର ହଜାର ଲୋକଙ୍କୁ ଦିଆଯାଉଥିବା ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କ୍ୟୁଶୁ ସିନକାନସେନ୍ ବୁଲେଟ୍ ଟ୍ରେନ୍ ଏବଂ କିଛି ବିମାନ ବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଛି। ସେନା ଓ ଜରୁରୀକାଳୀନ ସେବାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। 36,900 ଘରକୁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାପାନ ଭୂମିକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଏଭଳି ପରିସ୍ଥିତିରେ ଜାପାନର ଜନସାଧାରଣ ଓ ସରକାରଙ୍କ ପ୍ରତି ଭାରତର ସମର୍ଥନ ରହିଛି। ହର୍ମୁଜ ପ୍ରଣାଳୀ ନିକଟରେ କେତେକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ଅଞ୍ଚଳରେ ବାଣିଜ୍ୟିକ ପରିବହନ ଓ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଉଥିବାରୁ ତାହାକୁ ବନ୍ଦ କରାଯିବା ଉଚିତ ବୋଲି ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ କହିଛନ୍ତି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷରେ କିଛି ସମୟର ବିରତି ପରେ ପୁଣି ଆକ୍ରମଣ ଓ ଶତ୍ରୁତା ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଚଳିତ ମାସରେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବେଳେ ଜିଏଫ୍ଏସ୍ ଗାଲାକ୍ସି ଏମ୍ଟେ ଅଲ୍ ବାହିଆ ଏବଂ ଏମ୍ଟେ ମୁମ୍ବାସା ସମେତ କେତେକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଶ୍ରୀ ହରିଶ ଭାରତ ପକ୍ଷରୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଅନ୍ତର୍ଜାତୀୟ ଜଳପଥ ଦେଇ ମୁକ୍ତ ତଥା ଅବାଧ ଜାହାଜ ଚଳାଚଳ ଏବଂ ବାଣିଜ୍ୟର ପୁନରୁଦ୍ଧାର କରାଯିବା ଆବଶ୍ୟକ। ମୁଖ୍ୟ ସମ୍ବାଦ ପୁଣିଥରେ ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ଓଡ଼ିଆ ଆନିମେସନ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ଏବଂ ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani. I am Anuja Kumar with the Midday News. The headlines. Lok Sabha continues discussion on public examinations prevention of unfair means amendment bill 2026. Government says bill aims to strengthen students' confidence in examination system. Home Minister Amit Shah reviews flood relief efforts in Assam, says centre to provide all help to Assam during difficult time. India strongly condemns recent attacks on several maritime vessels in Strait of Hormuz, says commerce through international waterways must be restored. Death toll reaches 40 in Pakistan-occupied Jammu and Kashmir following brutal crackdown by Pakistani forces. And International Tiger Day 2026 being observed today, India leads the world in tiger conservation efforts with nearly 70% global tiger population. And now the news in detail. The Lok Sabha continued discussion on the Public Examinations Prevention of Unfair Means Amendment Bill 2026 for consideration and passing. The bill seeks to amend the Public Examinations Prevention of Unfair Means Act 2024. Participating in the discussion, Leader of Opposition in the Lok Sabha, Rahul Gandhi said, the education system in the country has now become very expensive. He alleged the money spent on conducting NEET UG examination is more than the education budget of the country. Mr. Gandhi said that the students' protest on the NEET issue was not violence or hatred, but a deep expression of the youth, and all political parties must respect this expression. Parliamentary Affairs Minister Kiran Rijiju strongly objected to the remarks of Rahul Gandhi against the Union Home Minister Amit Shah. Mr. Rijiju demanded that Mr. Gandhi should apologize in the House for his remarks. The discussion is underway.
2: कौन सा ऑर्डर है वो ऑर्डर पे आप निकल के बताइए आपने कहा होम मिनिस्टर ने ऑर्डर दिया है

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ

0: ସମ୍ପାଦ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ପ୍ରଭାବିତ। ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘ କଂସଙ୍କ ଭବିଷ୍ୟତ ସୁରକ୍ଷାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ପାଇଁ ସନ୍ଧ୍ୟା 6 ପାଞ୍ଚ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ନେଇ ଆଜି ପାଳନ କରାଯାଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଏବଂ ଆସନ୍ତା ମାସ 1 ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଭିତରକନିକା ଜାତୀୟ ଉଦ୍ୟାନ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ 44 ବ୍ଲକ ପ୍ରଭାବିତ ହୋଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟାରେ ମୋଟ 233 ପଞ୍ଚାୟତର 748 ଗାଁ ପ୍ରଭାବିତ ହୋଇଛି। 2,03,000 ଉର୍ଦ୍ଧ୍ୱ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ 44 ଅଗ୍ନିଶମ, 13 ଓଡ୍ରାଫ୍ ଓ 2 ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ କରାଯାଇ ପ୍ରାୟ 28,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପାଣିରେ 7,900 ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ 761 ମାଟି ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲାର 4 ଏବଂ କେନ୍ଦୁଝର ଜିଲ୍ଲାର 3 ମୃତ୍ୟୁ ହୋଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସ୍ଥିତିର ମୁକାବିଲା ଓ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱର ରାଜୀବଭବନଠାରେ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ସହିତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଢ଼ିବ। ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଉତ୍ତର ଓଡ଼ିଶାରେ ଜଳ ବୃଷ୍ଟି କମିବ, ଦକ୍ଷିଣର କିଛି ଜାଗାରେ ଅଧିକ ବୃଷ୍ଟି ହେବ, ପଶ୍ଚିମ ଓଡ଼ିଶାରେ ମଧ୍ୟ କିଛି ଜାଗାରେ ବେଶୀ ବୃଷ୍ଟି ହେବାର ସମ୍ଭାବନା ଅଛି। ସାରା ଓଡ଼ିଶାରେ ଯେଉଁ ଜାଗାରେ ବୃଷ୍ଟି ହେଇକରି ଏଇ ଜଳବନ୍ଦୀ ହେଇଛି, ଯେଉଁ ଜାଗାରେ ବୃଷ୍ଟି ହେବା ପାଇଁ ଯାଉଛି, ଯେଉଁ ଜାଗାରେ ନଦୀରେ ପାଣି ଆସିବା ପାଇଁ ଯାଉଛି, ଏବଂ ଯେଉଁ ଯେଉଁ ବନ୍ଧରେ ଡ୍ୟାମ୍ରେ ପାଣିର ଉଚ୍ଚତା ଡେଞ୍ଜର ଲେଭେଲ୍ ପାର କଲାଣି, ଏବେ ସ୍ଥିର ଅଛି ଏବଂ ଆମେ ଆଶା କରୁଛୁ ଧୀରେ ଧୀରେ କରି ତାର ଜଳପତନ କମିବ। ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।
0: ଗତ 24 ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଯାଇଛି। ବରଗଡ଼ ବିଜେପୁରରେ ସର୍ବାଧିକ 315 ମିଲିମିଟର ବର୍ଷା, ବଲାଙ୍ଗୀରରେ ଆଗଲପୁରରେ 264, ସାଲେଭଟାରେ 256.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 616.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 292,855 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2 ଗେଟ୍ ଦେଇ 64,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଣ୍ଡୁଳି ବ୍ୟାରେଜ୍ ଦେଇ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା 9,00,000 କ୍ୟୁସେକ୍ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଆଖୁଆପଦା, ବଲ୍ବିଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଜଳସ୍ତର 20.34 ମିଟର ଥିବାବେଳେ ଏହାର ବିପଦ ସଂକେତ ହେଉଛି 18.33 ମିଟର। ଯାଜପୁର ଛତାବର କଣାସ ନିକଟରେ 3 ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାଜପୁର ଭଦ୍ରକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦୋବଲ ସମେତ ଅନ୍ୟାନ୍ୟ ବନ୍ୟାଞ୍ଚଳ ଅନୁଧ୍ୟାନ କରି ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ବେହେଡ଼ା ନିକଟରେ ତେଲ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଉମରକୋଟ ରାୟଘରକୁ ସଂଯୋଗ କରୁଥିବା 40 ରାଜ୍ୟ ରାଜପଥର ଅସ୍ଥାୟୀ ପୋଲ ଉପରେ 3 ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି। ନୂଆପଡ଼ା ଜିଲ୍ଲାର ବୋଡେନ ଜୁଜୁଘାଟଠାରେ ସଡ଼କ ଉପରେ 4 ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। କାଣ୍ଡିତରୁ ତରବୁଡ଼କୁ ଯାତାୟତ ବିଚ୍ଛିନ୍ନ ହୋଇଛି। ଘୁଡ଼ୁସର ଓ ଜମନକଟା ଗାଁର 20 ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବାଘମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘ ବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଗ୍ରହଣ କରାଯାଉଛି। ବନାଞ୍ଚଳର ସୁରକ୍ଷା, କ୍ୟାମେରା ଟ୍ରାପ୍, ଡ୍ରୋନ୍ ନିରୀକ୍ଷଣ, କୃତ୍ରିମ ବୁଦ୍ଧିମତା ଆଧାରିତ ମନିଟରିଂ ଏବଂ ସମୁଦାୟର ସହଭାଗିତା ଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। 2010 ରୁଷରେ ଅନୁଷ୍ଠିତ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଆଜିର ଦିନକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତରେ ବ୍ୟାଘ୍ର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସୂଚନା ଅନୁଯାୟୀ ଦେଶରେ 3682 ବାଘ ରହିଛନ୍ତି, ଯାହା ବିଶ୍ୱର ମୋଟ ବାଘ ସଂଖ୍ୟାର 75%। ଦେଶରେ ବର୍ତ୍ତମାନ 58 ଟାଇଗର ରିଜର୍ଭ ରହିଛି, ଯାହାର କ୍ଷେତ୍ରଫଳ ପ୍ରାୟ 83,000 ବର୍ଗ କିଲୋମିଟର ହେବ ବୋଲି ଜଣାପଡ଼ିଛି। ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାର ଶିମିଳିପାଳରେ 32 ବାଘ ରହିଥିବା ବେଳେ ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ଅଛନ୍ତି। ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚନ୍ଦ୍ର ଗୋଗିନିନି ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶାରେ ଟାଇଗର କନଜରଭେସନ୍ ବହୁତ ଗୋଟେ ପ୍ରମୁଖିତ ରହୁଛି, ଏଥିପାଇଁ କି ଆମର ଶିମିଳିପାଳ ଟାଇଗର ରିଜର୍ଭ ୟୁନିକ୍ ବାୟୋଡାଇଭର୍ସିଟି, ଯୋଉଟା ଇଷ୍ଟର୍ଣ୍ଣ ପପୁଲେସନ୍ ର ଇମ୍ପୋର୍ଟାଣ୍ଟ ବ୍ରିଡିଂ ପ୍ଲେସ୍ ଅଫ୍ ଟାଇଗର୍ସ। ପପୁଲେସନ୍ କୁ ଆମେ ସୁରକ୍ଷା ଦଉଛୁ, ଆଉ ପ୍ରତିବର୍ଷ ଟାଇଗର ନମ୍ବର ବଢୁଛି। ଗତ ବର୍ଷ ଆମେ ଦେଖିଲୁ 32 ଟାଇଗର ଅଛି, ଆମେ ଆଶା କରୁଛୁ ଏବେବି ଟାଇଗର ନମ୍ବର ଟା ବଢିବ। ଡାଇଭର୍ସିଟି ବଢାଇବାକୁ ଟାଇଗର ପପୁଲେସନ୍ ଯାଏ ପ୍ରଥମତଃ ଆମେ ଇଣ୍ଟରଷ୍ଟେଟ୍ରେ ଟାଇଗର ଆଣିକି ଟ୍ରାନ୍ସଲୋକେସନ୍ କଲୁ, ଯାହାକି ଜେନେଟିକ୍ ଡାଇଭର୍ସିଟି ବଢିବ ଶିମିଳିପାଳ ଟାଇଗର ପପୁଲେସନ୍ରେ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ସମୃଦ୍ଧ ଜଙ୍ଗଲ ଏବଂ ବାଘମାନଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ସୃଷ୍ଟି କରିବା ସାମୂହିକ ଦାୟିତ୍ୱ। ବନ୍ୟଜନ୍ତୁ ସଂରକ୍ଷଣ, ପରିବେଶଗତ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ଆଗାମୀ ପିଢ଼ି ପାଇଁ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସ ପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00 ରାତି 11:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଆଜି ଗୁରୁ ପୂର୍ଣ୍ଣିମାକୁ ମହା ଆଡମ୍ବରରେ ପାଳନ କରୁଛନ୍ତି। ଯୋଗୀ ପରମ୍ପରା ଅନୁସାରେ ଭଗବାନ ଶିବ ପ୍ରଥମ ଗୁରୁ, କିନ୍ତୁ ହିନ୍ଦୁ ଋଷି ସାଧୁସନ୍ଥମାନେ ବ୍ୟାସଦେବଙ୍କୁ ଗୁରୁ ଭାବେ ପୂଜା କରିଥାନ୍ତି। ଗୁରୁ ପୂର୍ଣ୍ଣିମା ହେଉଛି ଶିକ୍ଷା, ଜ୍ଞାନ ଆହରଣ ଏବଂ କୃତଜ୍ଞତା ପ୍ରକାଶ କରିବାର ପର୍ବ। ଶିଷ୍ୟଙ୍କ ଜୀବନ ବଢ଼ିବାରେ ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଶିଷ୍ୟଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଗୁରୁ ଉଲ୍ଲେଖନୀୟ ମାର୍ଗଦର୍ଶନ କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପୂର୍ଣ୍ଣିମାର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗୁରୁମାନେ ଶିଷ୍ୟମାନଙ୍କୁ ବିଚାର ଏବଂ ଉତ୍ତମ ମୂଲ୍ୟବୋଧ ସହିତ ସକାରାତ୍ମକ ଶକ୍ତି ପ୍ରଦାନ କରିଥାନ୍ତି। ଗୁରୁଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସନାତନ ସଂସ୍କୃତି ଏବଂ ସମୃଦ୍ଧ ଋଷି ପରମ୍ପରାରେ ଗୁରୁମାନେ ତ୍ୟାଗ, ସଂସ୍କାର ଏବଂ ରାଷ୍ଟ୍ର ନିର୍ମାଣର ପ୍ରତୀକ। ଜ୍ଞାନ, ଧର୍ମ, କର୍ତ୍ତବ୍ୟବୋଧ ଏବଂ ମାତୃଭୂମି ସେବାରେ ପଥ ପ୍ରଦର୍ଶନ କରୁଥିବା ସମସ୍ତ ଶିକ୍ଷା, ଦୀକ୍ଷା ଓ କର୍ମଗୁରୁଙ୍କୁ ସେ ପ୍ରଣାମ ଜଣାଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମାସ 1 ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ଓ ପ୍ରକୃତି ସମ୍ପର୍କିତ ପୁସ୍ତକ ପଢ଼ିବାର ସୁଯୋଗ ପାଇବା ସହ ସଂଗ୍ରହାଳୟ ବୁଲି ଦେଖିପାରିବେ। କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ 1 ଜୁଲାଇ 31 ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ପ୍ରଭାବିତ। ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘ ବଂଶ ଭବିଷ୍ୟତ ସୁରକ୍ଷାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ପୁରୀ ଶ୍ରୀମନ୍ଦିର ବନକଲାଗି ନୀତି ପାଇଁ ସନ୍ଧ୍ୟା 6:00-5 ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନେଇ ଆଜି ପାଳନ କରାଯାଉଛି ପବିତ୍ର ଗୁରୁ ପୂର୍ଣ୍ଣିମା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: Sakshi defeated Caitlin Friars of Northern Ireland by a unanimous decision 5-0 to storm into the semi-finals of the women's 51-kilogram division. And with that, we end this news bulletin.
1: आकाशवाणी समाचार सेवा प्रभाग की प्रस्तुति विश्लेषण।
2: नमस्कार, आकाशवाणी के कार्यक्रम विश्लेषण में आप सभी का स्वागत। मैं हूं विशाल शर्मा। आज के कार्यक्रम का विषय है भारत का बाघ संरक्षण मॉडल, जंगलों से वैश्विक नेतृत्व तक। बाघ केवल जंगल का सबसे शक्तिशाली जीव नहीं बल्कि पूरी प्रकृति के संतुलन का प्रतीक है। जब जंगल में बाघ सुरक्षित होता है तो इसका अर्थ है कि उसका पूरा तंत्र यानी जंगल, पेड़ पौधे, नदियाँ और दूसरे वन्य जीव भी सुरक्षित हैं। लेकिन कुछ दशक पहले तक बाघों का अस्तित्व गंभीर संकट में था। शिकार, जंगलों का लगातार कम होना और मानव वन्य जीव संघर्ष जैसी चुनौतियों ने
3: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ 106.6 MHz ଯୋଗେ। ଆସନ୍ତୁ ଶୁଣିବା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:15 ଶୁଣିବେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଧାରାବାହିକ କ୍ରମରେ ଶୁଣିବେ ଏହାର 105ତମ ଅଧ୍ୟାୟ। ରାତି 7:00 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 7:30 ଶୁଣିବେ କୃଷି ସଂସାର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରସାର କରିବୁ ରାତି 8:00। ରାତି 8:15 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 8:30 ଶୁଣିବେ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। ରାତି 10:00 ଶୁଣିବେ ଆପଣଙ୍କ ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଶ୍ରୋତା ବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ବ୍ରହ୍ମପୁର, ସମୟ ସନ୍ଧ୍ୟା 6:15। ଆସନ୍ତୁ ଶୁଣିବା ଶ୍ରୀ ରାମଚରିତ ମାନସ ଧାରାବାହିକ କ୍ରମରେ ପ୍ରଚାର କରୁଛୁ ଏହାର 105ତମ ଅଧ୍ୟାୟ।

0: ଶେଷ ହେଲା ଦେଶାତ୍ମକ ବୋଧକ ଗୀତ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।
1: ମୂଳରେ ସ୍ୱଚ୍ଛତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ସ୍ୱଚ୍ଛତା ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସ୍ୱଚ୍ଛ ଭାରତ ଗଠନ ଥିଲା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ। ସ୍ୱଚ୍ଛ ଭାରତ ହିଁ ଜନଜୀବନକୁ ସମୃଦ୍ଧ କରିପାରିବ। କିନ୍ତୁ ଦୁଃଖର ବିଷୟ, ସ୍ୱାଧୀନତାର 79 ବର୍ଷ ବିତିଗଲାଣି, ତଥାପି ଆମେ ସ୍ୱଚ୍ଛତା ଉପରେ ଆଶାନୁରୂପ ସଫଳତା ହାସଲ କରିପାରିନୁ। ସ୍ୱଚ୍ଛତା ହିଁ ଜୀବଜଗତ ସହିତ ମଣିଷ ସମାଜକୁ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ଖୋରାକ ଯୋଗାଇଥାଏ। ତେଣୁ ସ୍ୱଚ୍ଛ ଭାରତ ଗଠନ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ସରକାରଙ୍କ ଦ୍ୱାରା ପ୍ରାୟ 4041 ଗୋଟି ସହରକୁ ଏହି ଅଭିଯାନରେ ପରିସରଭୁକ୍ତ କରାଇ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗକୁ ନିଆଯାଉଛି। 2014 ମସିହା ଅକ୍ଟୋବର 2 ମାସ ମହାତ୍ମା ଗାନ୍ଧୀଙ୍କର 145ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ, ବିଦ୍ୟାଳୟରୁ ମହାବିଦ୍ୟାଳୟ ଯାଏଁ, ରାଜରାସ୍ତାରୁ ଗଳି ରାସ୍ତା ଯାଏଁ, ବସ୍ତି ବାସିନ୍ଦାଙ୍କଠାରୁ ପ୍ରସାଦବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସ୍ୱଚ୍ଛତା ଉପରେ ସଚେତନ ହେବା ଆବଶ୍ୟକ। ତେବେ ଏହି ସ୍ୱଚ୍ଛତା ଅଭିଯାନ 5.0 ନେଇ ଆକାଶବାଣୀ ଭବାନୀପାଟଣା ପହଞ୍ଚିଥିଲା ଭବାନୀପାଟଣା ସହରଠାରୁ ପ୍ରାୟ 13 କିଲୋମିଟର ଦୂର ଶଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏକ ସ୍ୱଚ୍ଛତା ବା ସଫେଇ କାମ କରିବା ପାଇଁ। ସେଇଠି ସଫେଇ କାମ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ କହନ୍ତି,
2: ନମସ୍କାର, ସ୍ୱଚ୍ଛତା ହିଁ ସେବା ଏହି କାର୍ଯ୍ୟକ୍ରମ ଆମ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକ ଅଭିନବ ବାର୍ତ୍ତା ସୃଷ୍ଟି କରିଛି। ଆକାଶବାଣୀ ଭବାନୀପାଟଣା ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି। ବାସ୍ତବରେ ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା କହିଲେ ଆମେ ବୁଝୁ ପ୍ରତ୍ୟେକ ଜିନିଷ ଶୃଙ୍ଖଳା ମଧ୍ୟରେ ରହିବା। ପ୍ରକୃତି ପ୍ରତିଟି ଜିନିଷକୁ ଶୃଙ୍ଖଳା ମଧ୍ୟରେ ରଖେ। ଯେମିତି ସମୁଦ୍ର କୂଳରେ ବେଳାଭୂମିରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସମୁଦ୍ରର ଢେଉ ସଫା କରି ନେଇଯାଏ, ପୁଣି ତାହା ସମୁଦ୍ରର ତଟ ସୁନ୍ଦର ପରିଷ୍କାର ଦିଶେ। ସେହିଭଳି ପ୍ରକୃତି ସବୁବେଳେ ପରିବେଶକୁ ନିଜେ ସଫା କରେ ଏବଂ ଏହି ପରିବେଶର, ଏହି ପ୍ରକୃତିର ମୁଖ୍ୟ ଉପାଦାନ ହେଉଛି ମଣିଷ, ଯିଏକି ତାହାକୁ ସଫା କରିବା ଦିଗରେ ପଦକ୍ଷେପ ନେବା ଉଚିତ। କିନ୍ତୁ ବିଡ଼ମ୍ବନା ଏହା ଯେ ସଦାସର୍ବଦା ଦେଖାଯାଇଛି ମଣିଷମାନେ ହିଁ ନିଜେ ପ୍ରକୃତିର କ୍ଷୟ କରନ୍ତି, ପ୍ରକୃତିକୁ ଅପରିଷ୍କାର ଆବର୍ଜନାରେ ଭରିଦେଇ ପ୍ରକୃତିକୁ କଷ୍ଟ ଦିଅନ୍ତି। ଯେତେ ପଦକ୍ଷେପ ନିଆଯାଇପାରିବ, ଶୃଙ୍ଖଳା ଜ୍ଞାନର ବୃଦ୍ଧି କରାଯାଇପାରିବ, ସ୍ୱଚ୍ଛତା ଦିଗରେ ପଦକ୍ଷେପ ନିଆଯିବ, ପ୍ରତିଟି ଜିନିଷକୁ ଯେମିତି ରହିବା କଥା ସେମିତି ରଖିବାକୁ ଦିଆଯିବ, ତାକୁ ସୁନ୍ଦର ଭାବରେ ବ୍ୟବହାର କରାଯିବ ଏବଂ ଯେଉଁଠି ଆବର୍ଜନା ପକାଇବା କଥା ସେଇଠି ପକାଯିବ, ସେ ଦିଗରେ ପଦକ୍ଷେପ ନେବା, ତ ନିଶ୍ଚିତ ଭାବରେ ଆମେ ସଫଳ ହେବା। ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟ ପରିସରରେ ପଡ଼ିଥିବା ଛୋଟ ଛୋଟ ଟୁକୁଡ଼ା କାଗଜ, ପଲିଥିନ୍ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ସେମାନେ ସୁନ୍ଦର ଭାବରେ ପ୍ରାର୍ଥନା ଶ୍ରେଣୀର ପରେ ମାତ୍ର 2 ମିନିଟ୍ ସମୟ ଦେଇ ସେମାନେ ସଫା କରିଦିଅନ୍ତି ଏବଂ ଆମ ପରିବେଶ ସୁନ୍ଦର ଏବଂ ସଫା ହେଇଯାଏ। ଏହି ଅଭ୍ୟାସ ମୋ ବିଦ୍ୟାଳୟର ପ୍ରତିଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛି, ଯାହାକି ସେମାନେ ରାସ୍ତାଘାଟ ଏମିତିକି ତାଙ୍କ ଘରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିବା ଦିଗରେ ସବୁବେଳେ ପଦକ୍ଷେପ ନିଅନ୍ତି। ଏହି ଅଭ୍ୟାସ ଆମେ ଯଦି ସମସ୍ତେ ଲାଗିପଡ଼ି ଚେଷ୍ଟା କରିବା, ନିଶ୍ଚିତ ଭାବରେ ସ୍ୱଚ୍ଛତା ଦିଗରେ ଆମେ ଆଗେଇ ପାରିବା।
1: ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ

ବନ୍ଧୁଗଣ, ଏମିତି ଯଦି ଆମେ ସମସ୍ତେ ସ୍ୱଚ୍ଛତାକୁ ଏକ ସଂକଳ୍ପ କରି ଆଗକୁ ବଢ଼ିବା, ତାହେଲେ ସ୍ୱଚ୍ଛ ନିର୍ମଳ ପରିବେଶଟି ପାଇପାରିବା। ସ୍ୱଚ୍ଛ ଜୀବନ ହିଁ ସୁସ୍ଥ ଜୀବନ, ସ୍ୱଚ୍ଛତା ହିଁ ସେବା। ଏହି ସେବାରେ ନିଜ ନିଜର ଦାୟିତ୍ୱକୁ ହୃଦୟଙ୍ଗମ କଲେ ଯାଇ ଆମ ଦେଶ ଉଜ୍ଜ୍ୱଳ ହେବ। ଆଜି ପାଇଁ ଏତିକି, ରହିଲୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ। ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ, ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ କରନ୍ତୁ PM ସୂର୍ଯ୍ୟ ଘର .gov।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ଆଇନ 2024ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସନ୍ନିବେଶିତ କରାଯାଇଛି, ଯେଉଁଥିରେ 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ଟଙ୍କା ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ବ୍ୟବସ୍ଥା ରହିଛି। ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରିଛି। ମାମଲା ଥାନାରେ ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ ହେବା ଦରକାର। ଅଭିଯୋଗ ଫର୍ଦ୍ଦ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ବିଲ୍ରେ ବ୍ୟବସ୍ଥା କରାଯାଇଛି। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜିଟାଲ ଭାରତ ନୀତି, ଟେଲି କମ୍ୟୁନିକେସନ୍ ଏବଂ BSNL ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ଫାଇବର ଟୁ ହୋମ୍ ବିସ୍ତାର କରାଯିବ, ଯଦ୍ୱାରା ଡିଜିଟାଲ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଙ୍ଗ୍, ଗ୍ରାମୀଣ ଉଦ୍ୟମିତା, ରୋଜଗାର ଏବଂ ଆର୍ଥିକ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ କହିଛନ୍ତି। ଏହା ମାଧ୍ୟମରେ 50,000ରୁ ଉର୍ଦ୍ଧ୍ୱ ଗ୍ରାମକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ 3,384 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏହି ପଦକ୍ଷେପ ରାଜ୍ୟରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଗବେଷଣା ନବସୃଜନ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରି ବିକଶିତ ଓଡ଼ିଶା ଓ ଭାରତ ଗଠନରେ ସହଯୋଗୀ ହେବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବ୍ରହ୍ମପୁରସ୍ଥିତ NIST ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତି ନିର୍ଦ୍ଧାରଣରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଓ ଜନଭାଗିଦାରୀକୁ ପ୍ରାଧାନ୍ୟ ଦିଆଗଲେ ପ୍ରକୃତ ବିକାଶ ସମ୍ଭବପର ହୋଇଥାଏ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କର୍ମୀଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଶୈଳୀ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ ଅତୁଳନୀୟ ଭୂମିକା ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ

0: ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,799 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବାଘ ସଂରକ୍ଷଣ, ପ୍ରାକୃତିକ ବାସସ୍ଥାନର ସୁରକ୍ଷା ଏବଂ ସେମାନଙ୍କ ବଂଶବୃଦ୍ଧି ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତ ସୁରକ୍ଷା ପ୍ରସଙ୍ଗ ନେଇ ଏହି ଦିବସ ପାଳନ କରାଯାଉଛି। 2010 ନଭେମ୍ବର ମାସରେ ରୁଷ୍ର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭାରତ ସମେତ 13 ବ୍ୟାଘ୍ର ବାସସ୍ଥଳୀ ଥିବା ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ 5,711 ବାଘ ରହିଥିବା ଜଣାପଡ଼ିଛି। ବାଘ ସୁରକ୍ଷିତ ରହିଲେ ଜଙ୍ଗଲ ଓ ପରିବେଶର ସନ୍ତୁଳନ ଠିକ୍ ରହିବ ଏବଂ ମାନବ ସମାଜ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ସାଧାରଣତଃ ବାଘ ପାଇଁ ଘଞ୍ଚ ଜଙ୍ଗଲ, ଘାସଯୁକ୍ତ ଭୂମି, ପାହାଡ଼ିଆ ଅଞ୍ଚଳ ଏବଂ ଜଳାଶୟ ନିକଟବର୍ତ୍ତୀ ଜଙ୍ଗଲାଞ୍ଚଳ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତ୍ୟେକ ବାଘର ହିଁ ନିଜସ୍ୱ କ୍ଷେତ୍ର ରହିଛି ଏବଂ ଏହା ଅନ୍ୟ ବାଘଠାରୁ ମଧ୍ୟ ସୁରକ୍ଷିତ ରହିବାରେ ସାହାଯ୍ୟ କରିଥାଏ। ବାଘ ହେଉଛି ଆମର ଜାତୀୟ ପଶୁ। ବାଘ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ। 1973 ମସିହାରେ ବାଘ ସଂରକ୍ଷଣ ପାଇଁ ଭାରତରେ ପଦକ୍ଷେପ ନିଆଯାଇଥିଲା ଏବଂ ପ୍ରୋଜେକ୍ଟ ଟାଇଗର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଶ୍ୱର ପାଖାପାଖି 70% ଅର୍ଥାତ୍ 3,682 ବାଘ ଭାରତରେ ଥିବା ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର 58 ସଂରକ୍ଷିତ ଅଞ୍ଚଳକୁ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। 1973 ମସିହାରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା 9 ସୀମିତ ଥିଲା। ଏହି ଅଞ୍ଚଳର ପରିସୀମା 9,115 ବର୍ଗ କିଲୋମିଟର ରହିଥିଲା। 1980 ମସିହା ଶେଷଭାଗ ସୁଦ୍ଧା ଏହା ବୃଦ୍ଧି ପାଇ 15 ପହଞ୍ଚିଥିଲା। ଏହି ସୀମା 24,700 ବର୍ଗ କିଲୋମିଟର ହୋଇଥିଲା। କ୍ରମଶଃ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଧାରା 38 ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଅଭୟାରଣ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଏଥିପାଇଁ ଆବଶ୍ୟକ ମାନବ ସମ୍ବଳର ଉପଯୋଗ, ସଂରକ୍ଷଣ ଅଞ୍ଚଳର ପରିମାଣକୁ ବୃଦ୍ଧି କରିବା, ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷା ପ୍ରଦାନ କରିବା ଆଦି ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାଘ ମଣିଷଙ୍କ ଭିତରେ ଲଢ଼େଇ ହେଉଛି। ଏହାର ପ୍ରଭାବ ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ବ୍ୟାଘ୍ର ଚର୍ମ, ହାଡ଼ ଏବଂ ଅନ୍ୟ ଅଙ୍ଗଗୁଡ଼ିକର ଆଖିଦୃଶିଆ ମୂଲ୍ୟ ଯୋଗୁଁ ଅବୈଧ ଶିକାର ମଧ୍ୟ ବୃଦ୍ଧି ପାଉଛି। ଏପରିକି ଚାଷବାସ, ନିର୍ମାଣ କାର୍ଯ୍ୟ, ସଡ଼କ ଯୋଗାଯୋଗ ବୃଦ୍ଧି ଏବଂ ମଣିଷ ସହବାସ୍ଥାନର ବୃଦ୍ଧି ଦ୍ୱାରା ଜଙ୍ଗଲ ମଧ୍ୟ ହ୍ରାସ ପାଉଛି, ଫଳରେ ବ୍ୟାଘ୍ରଙ୍କର ଜୀବନଚର୍ଯ୍ୟା ମଧ୍ୟ ବାଧାପ୍ରାପ୍ତ ହେଉଛି। ବାଘଙ୍କର ଆବାସସ୍ଥଳୀର ସଂକୋଚନ ଯୋଗୁଁ କିମ୍ବା ଶିକାରର ସୀମିତ ଉପଲବ୍ଧତା ଦୃଷ୍ଟିରୁ ସେମାନେ ମାନବ ଅଞ୍ଚଳଗୁଡ଼ିକରେ ପ୍ରବେଶ କରୁଛନ୍ତି, ଫଳରେ ମଣିଷ ଏବଂ ବାଘ ମଧ୍ୟରେ ମଧ୍ୟ ଲଢ଼େଇ ହେଉଛି। ସେହିଭଳି ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ମଧ୍ୟ ବାଘଙ୍କର ଆବାସସ୍ଥଳୀ ପ୍ରଭାବିତ ହେଉଛି। ମଣିଷ ଏବଂ ବାଘ ଭଳି ବନ୍ୟପ୍ରାଣୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ହେଉଥିବା ସଂଘର୍ଷକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷିତ ରଖିବା ଲାଗି ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ବିଜ୍ଞାନ ଆଧାରିତ ନୀତି ଏବଂ ଦୃଢ଼ ସାଂଗଠନିକ ସହଯୋଗ ଦ୍ୱାରା ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେଉଛି। ପ୍ରଯୁକ୍ତିବିଦ୍ୟା ଚାଳିତ ତଦାରଖ, ପ୍ରଭାବଶାଳୀ ଶାସନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ବାଘ ସଂରକ୍ଷଣ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ମହାବଳ ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ଭାବେ ପରିଚିତ। ଶିମିଳିପାଳରେ ମୋଟ ବାଘ ସଂଖ୍ୟା 35 ଥିବା

ଆକାଶବାଣୀ ବ୍ରହ୍ମପୁର ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଏଥିରେ ପ୍ରଥମ ଗୀତଟି ଶୁଣନ୍ତୁ, ନାରୀ ନୁହନ୍ତି ନାରାୟଣୀରୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026।

0: ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ। ନିଶାମୁକ୍ତ ଭାରତ ଗଠନ ନେଇ ଆସନ୍ତା ରବିବାର ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ବିଗତ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ରପ୍ତାନୀ 863.1 ବିଲିୟନ୍ ଆମେରିକୀୟ ଡଲାର। ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ହ୍ରାସ ସମସ୍ୟାର ସମାଧାନ ପାଇଁ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ସରକାରଙ୍କ ମଞ୍ଜୁରୀ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି।
1: सरकार की प्रतिबद्धता का आप इसी बात से अनुमान लगा सकते हैं कि इसी विधेयक के लाने के साथ ही साथ हमारे लॉ मिनिस्टर्स की ओर से भी एक प्रस्ताव जारी कर दिया गया। स्पेशल फास्ट ट्रैक फोर्स है, इनको स्थापित करने का भी क्रम प्रारंभ किया जाए। उसमें दिल्ली, मुंबई, कोलकाता, मध्य प्रदेश, बिहार, उत्तराखंड में पहले ही इन्होंने गठित कर दिया है और आने वाले दिनों में बाकी स्थानों पर।
0: ବିରୋଧୀ ଦଳର ଆଚରଣକୁ ସମାଲୋଚନା କରି ଡକ୍ଟର ସିଂହ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ପରାମର୍ଶ ଦେବା ପରିବର୍ତ୍ତେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ସେ ତାଙ୍କର ସମାଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଶ୍ରୀ ଗାନ୍ଧୀଙ୍କ ଅଭିଯୋଗର ଉତ୍ତର ଦେଇ ଡକ୍ଟର ସିଂହ କହିଛନ୍ତି, ସରକାର ବାରମ୍ବାର ସ୍ୱଷ୍ଟ କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ କୌଣସି ଗୁଳି ଚଳାଯାଇ ନାହିଁ, କେବଳ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲା। ଯେହେତୁ କୌଣସି ଗୁଳି ଚାଳନା ହୋଇନାହିଁ, ତେଣୁ ନିର୍ଦ୍ଦେଶ ଜାରି କରିବାର ପ୍ରଶ୍ନ ଉଠୁନାହିଁ। ଏଭଳି ନିର୍ଦ୍ଦେଶ ଦେବାର ଅଧିକାର ମାଜିଷ୍ଟ୍ରେଟ୍ଙ୍କ ପାଖରେ ଥାଏ, ମନ୍ତ୍ରୀଙ୍କ ପାଖରେ ନୁହେଁ ବୋଲି ଡକ୍ଟର ସିଂହ କହିଛନ୍ତି। ପୂର୍ବରୁ ଆଲୋଚନାରେ ଭାଗ ନେଇ ଜେଡିୟୁ ସାଂସଦ ଦିଲେଶ୍ୱର କାମେଇତ ସଂସଦରେ ଏହି ବିଧେୟକ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଦୃଢ଼ ବିରୋଧ କରିବା ସହ ତାଙ୍କର ମନ୍ତବ୍ୟ ପାଇଁ ଗୃହରେ ରାହୁଲ ଗାନ୍ଧୀଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଶ୍ରୀ ଗାନ୍ଧୀଙ୍କୁ କେବଳ ବିଧେୟକ ଉପରେ କହିବାକୁ ଓ କୌଣସି ତଥ୍ୟ ବିନା ଅଭିଯୋଗ ନ ଆଣିବାକୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଗୃହରେ 2 ଥର ସ୍ୱଳ୍ପ ସମୟ ପାଇଁ ମୁଲତବୀ ଦେଖିବାକୁ ମିଳିଥିଲା। ବିଧେୟକ ପାରିତ ହେବା ପରେ ଶ୍ରୀ ବିର୍ଲା ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ଅଧିକ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। YSRCPର ଗୋଲା ବାବୁ ରାୟ ଗୃହର ସମସ୍ତ ସଦସ୍ୟଙ୍କୁ ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିବା ସହ ବିଧେୟକ ଆଣିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଧେୟକ ପାରିତ ହେବା ପରେ ଉଚ୍ଚ ସଦନରେ ସ୍ୱତନ୍ତ୍ର ଉଲ୍ଲେଖ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସଦସ୍ୟମାନେ ଜରୁରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଘଟିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ବ୍ୟାପକ ଏବଂ ବିସ୍ତୃତ ପରୀକ୍ଷଣ ପରେ ଚଳିତ ମାସ 20 ତାରିଖ ସୁଦ୍ଧା ଅଧିକ ଭିଡ଼ ଥିବା ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରୁଟ୍ର 2569 କିଲୋମିଟରରେ କବଚ ସଂସ୍କରଣ 4.0 ସଫଳତାର ସହ କାର୍ଯ୍ୟକ୍ଷମ କରାଯାଉଛି। ଗତମାସ ପର୍ଯ୍ୟନ୍ତ କବଚ କାର୍ଯ୍ୟ ପାଇଁ

ମୋଟ 3874 କୋଟି ଟଙ୍କା ଖର୍ଚ୍ଚ ହୋଇଛି। 2026-27 ଆର୍ଥିକ ବର୍ଷରେ 2066 କୋଟି ଟଙ୍କା ପାଣ୍ଠି ଆବଣ୍ଟନ ହୋଇଥିବା ନେଇ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନ ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ ସମାଜର ଶୁଭାରମ୍ଭ କରିବେ। ଅଭିଯାନର ନେତୃତ୍ୱ ମାଇ ଭାରତ ପ୍ଲାଟଫର୍ମ ନେବ, ଯାହା ଏକ ଅନ୍ଲାଇନ୍ ଯୁବ ନେତୃତ୍ୱ ଓ ସାମାଜିକ ସହଭାଗିତା ପ୍ଲାଟଫର୍ମ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନେତା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅଭିନବ ପ୍ରୟାସ ସଚେତନତା, ସାମୂହିକ ସହଭାଗିତା ଏବଂ ନିରନ୍ତର ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୂହିକ ଜାତୀୟ ଅଭିଯାନରେ ଯୁବ ନାଗରିକମାନଙ୍କୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ଅଭିଯାନରେ ମାଇ ଭାରତ ସ୍ୱେଚ୍ଛାସେବୀ, ଭାରତ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ, ଯୁବ କ୍ଲବ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ 125ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ଅଭୂତପୂର୍ବ ଅଂଶଗ୍ରହଣ ଦେଖିବାକୁ ମିଳିବ। ଏହା ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଦେଶର ସବୁଠାରୁ ବଡ଼ ଯୁବ ନେତୃତ୍ୱାଧୀନ ଜନ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି। ମନ୍ତ୍ରଣାଳୟ କହିଛି ଆସନ୍ତା 100 ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ସାରା ଦେଶରେ ଯୁବ ନେତୃତ୍ୱାଧୀନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ, ସାମୂହିକ ସହଭାଗିତାକୁ ମଜବୁତ କରିବ ଏବଂ ଯୁବପିଢ଼ିଙ୍କ ଶକ୍ତିକୁ ରାଷ୍ଟ୍ର ଗଠନ ଦିଗରେ ବ୍ୟବହାର କରିବ। ଭାରତର ସାମଗ୍ରିକ ରପ୍ତାନୀ ଆର୍ଥିକ ବର୍ଷ 2025-26 ରେକର୍ଡ 863.1 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ସରକାର ସଂସଦକୁ ସୂଚନା ଦେଇ କହିଛନ୍ତି ଉଭୟ ଦ୍ରବ୍ୟ ଏବଂ ସେବା ରପ୍ତାନୀ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ଓ ଦେଶର ମୁକ୍ତ ବାଣିଜ୍ୟ ଚୁକ୍ତି ଅଧୀନରେ ବଜାର ପ୍ରବେଶର ସମ୍ପ୍ରସାରଣ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁସାରେ ଦ୍ରବ୍ୟ ରପ୍ତାନୀ 441.8 ବିଲିୟନ ଡଲାରରେ ଥିବାବେଳେ ସେବା ରପ୍ତାନୀ 421.3 ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଦେଶର ରପ୍ତାନୀ ଅଭିବୃଦ୍ଧିକୁ ଆଗେଇ ନେବାରେ ଉଭୟ କ୍ଷେତ୍ରର ମିଳିତ ଶକ୍ତିକୁ ପ୍ରତିଫଳିତ କରୁଛି। ମନ୍ତ୍ରଣାଳୟ କହିଛି ବିଶେଷ କରି ସଂଯୁକ୍ତ ଆରବ ଏମିରେଟ୍ସ, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଓମାନ ଏବଂ ଇଏଫ୍ଟିଏ ଦେଶଗୁଡ଼ିକ ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ରପ୍ତାନୀ ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତୀୟ ପାରମ୍ପରିକ କଳାକ୍ଷେତ୍ରର ଏକ କଳାକାର ଦଳଙ୍କୁ ଭେଟିଛନ୍ତି। ବନାରସ ମୁରାଲ, ଥାଙ୍କା, ନାୟକା, କେରଳ ମୁରାଲ, ବାସୋହଲି, ସୁରପୁର ଓ ମୈସୁର ଭଳି ବିଭିନ୍ନ କଳାର ପ୍ରତିନିଧିତ୍ୱ କରୁଥିବା 12 ଜଣ କଳାକାର ଆର୍ଟିଷ୍ଟ ଇନ୍ ରେସିଡେନ୍ସ କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରପତି ଭବନରେ ଅବସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି ଭାରତର କଳାତ୍ମକ ପରମ୍ପରାର ଏକ ମହୋତ୍ସବ। ବାୟୁ ଗୁଣବତ୍ତା ହ୍ରାସ ପାଉଥିବା ସମସ୍ୟାର ସମାଧାନ ପାଇଁ ସରକାର ଗାଡ଼ି ନବୀକରଣ ନିମନ୍ତେ ଏକ ନୂତନ ପଦକ୍ଷେପ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ପୁରୁଣା ଏବଂ ଅଧିକ ପ୍ରଦୂଷଣ କରୁଥିବା ଟ୍ରକ୍ ଏବଂ ବସ୍ଗୁଡ଼ିକ ହଟାଇ ସେଗୁଡ଼ିକ ବଦଳରେ BS6 ମାନକ ଏବଂ ବୈଦ୍ୟୁତିକ ଯାନ ପ୍ରଚଳନ କରିବା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ପରିବର୍ତ୍ତନ ଯୋଜନାର ସମୁଦାୟ ଆର୍ଥିକ ବ୍ୟୟବରାଦ 9,500 କୋଟିରୁ ଅଧିକ ରହିଛି, ଯେଉଁଥିରେ କେନ୍ଦ୍ର ସରକାରଙ୍କ ସହାୟତା ଭାବେ 5,041 କୋଟି ଟଙ୍କାରୁ ଅଧିକ ରହିଛି। ମନ୍ତ୍ରଣାଳୟ ଏହି ଯୋଜନା କାର୍ଯ୍ୟକାରୀ କରିବ ଏବଂ ଏହାର ପାଣ୍ଠି ଜାତୀୟ ରାଜଧାନୀ ଅଞ୍ଚଳ ଯୋଜନା ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ। କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଅଟୋମୋବାଇଲ୍ ଶିଳ୍ପର ସମନ୍ୱିତ ପ୍ରୟାସରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଷଷ୍ଠ ଦିନରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ଦେଶ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି। ମହିଳା 51 କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ରେ ସାକ୍ଷୀ ଉତ୍ତର ଆୟର୍ଲାଣ୍ଡର କେଟ୍ଲିନ୍ ଫ୍ରାୟର୍ସଙ୍କୁ 5-0 ପଏଣ୍ଟରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ 2 ସ୍ୱର୍ଣ୍ଣ, 7 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ସହ ମୋଟ 12 ପଦକ ହାସଲ କରିଛି। ପାକିସ୍ତାନ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ କ୍ରମାଗତ ଭାବେ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ଅଧିକୃତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଭାରତୀୟ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ରିପୋର୍ଟ ପରେ ଏକ ମାନବାଧିକାର ସଂଗଠନ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ପାକିସ୍ତାନୀ ସେନାର ଗୁଳିଚାଳନାରେ 40ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏକ ଜରୁରୀ ନିବେଦନରେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ଭିତ୍ତିକ ମାନବାଧିକାର ସଂଗଠନ ଦର୍ଶାଇଛି July 27 ଜଏଣ୍ଟ ଆୱାମୀ ଆକ୍ସନ କମିଟି ଦ୍ୱାରା ଆୟୋଜିତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ରାଓ୍ୱଲାକୋଟ୍ରୁ ମୁଜାଫରାବାଦ ଅଭିମୁଖେ ପୁନର୍ବାର ଆରମ୍ଭ ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ନାଗରିକ ସମାଜ ସଂଗଠନକୁ ଅପରାଧୀ ଭାବେ ଦର୍ଶାଇବା ଏବଂ ସଭା ସମିତି ଉପରେ କଠୋର ପ୍ରତିବନ୍ଧକ ଲଗାଇବା, ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ସଂଗଠନ ଗଠନର ଅଧିକାର ଉଲ୍ଲଂଘନକୁ ନେଇ ଗଭୀର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏକ ବିବୃତ୍ତିରେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର ଜେରେନି ଲରେନ୍ସ କହିଛନ୍ତି। ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026, ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ।

ଶୁଣିଲେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର। ସମୟ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ କୃଷି ସଂସାର।

0: ମୋନାଲିସା ନାନୀ ନମସ୍କାର।
1: ହଁ ନମସ୍କାର ନମସ୍କାର।
0: ହଏ ନାନୀ, କଣ ଆଜି ଟିକେ ଡେରି କରିଦେଲ ହେ? କୁଆଡେ ଗାଁ ଆଡେ ପଳେଇଥିଲୁ ରଥ ଟାଣିବାକୁ?
1: ଗାଁରେ ଗଲି ହେ ଯେ କାଲି ରାତି ହେଇଗଲା ଆଉ ବର୍ଷା ବର୍ଷିକି ବାହାରି ପାରିଲିନି, ଆଜି ସକାଳୁ ବାହାରିକି ଆଇଲା ଡେରି ହେଇଗଲା ଆଉ।
0: ଡେରିରେ ହଉ, ପଛକେ ବର୍ଷାରେ ଟିକେ ଆସିଲା, ଏ ଭଲ ଲାଗିଲା।
1: ହଁ ବର୍ଷାଟା ଟିକେ ଦେଖୁଛ, ଚାରିଆଡେ ତ ହେଲେ ବର୍ଷା ଅଛି, ଆମ ଅଞ୍ଚଳରେ ଟିକେ କମ ବା, ବାହାର ପଟେ ସବୁଆଡେ ଦେଖୁଛ, ପୁରୀରେ ତ ଗତକାଲି କେତେ ବର୍ଷା।
0: ହଁ, ବର୍ଷାକୁ ବର୍ଷା, ଇଆଡେ ଜନଗହଳିରେ ଦେଖୁଛ ଯୋଉ ଅବସ୍ଥା, କହିବାକୁ ନାହିଁ। ଆଉ ତାପରେ ବର୍ଷାଟାରେ ଆମକୁ ନିହାତି ଦରକାର ହେ, କାହିଁକି ତଳି ଘରରେ ପାଣି ଟିକେ ହେଲେ ତ ତଳିଟା ଭଲ ଭାବରେ ଉଠିବ।
1: ନାଇଁ ଏବେ ତ ବର୍ଷା ହେବାଟା ଦରକାର ଆମକୁ ଆଉ, ହେଲେ ମଧ୍ୟ ଯେତିକି ଆବଶ୍ୟକତା ଅନୁସାରେ ବର୍ଷାଟା ହେଇନି, କେଜାଣି ଆଗକୁ କଣ ହବ।
0: ଯାହା ହେବ ଇଚ୍ଛା ଜଗନ୍ନାଥଙ୍କର ଆଉ।
1: ଆଉ ଆମେ ତ ଜଗନ୍ନାଥଙ୍କୁ ଭରସା କରିବା କରୁଛେ କାମ, ଆଉ କଣ କରିବା।
0: ଆଉ ଜଗନ୍ନାଥ ଆସିଛନ୍ତି ବାହାରକୁ ହେଲେ, ତାଙ୍କ ନୟନରେ ସେ ଦେଖୁଛନ୍ତି ଦୁନିଆକୁ ବର୍ତ୍ତମାନର ସ୍ଥିତି କଣ।
1: ଗାଁରେ ଯାଇଥିଲି ଯୋ, କେତେ ଜଣ ତଳି ଘର ପ୍ରସ୍ତୁତି କରିଦେଲେଣି, ଆଉ କେତେ ଜମି ବାଡ଼ିରେ ପାଣି ମଧ୍ୟ ଭର୍ତ୍ତି ହେଇକି ଅଛି ହେ ଆମ ଗାଁରେ।
0: ହଁ, ଏବେ ହଳ ଲଙ୍ଗଳ ଟିକେ ବୁଲେଇଲେଣି, ଆଉ କାଦରିଏ ନ କଲେ କେମିତି, ଆଗୁଆ ବି ସମୟ ପାଖେଇଲାଣି।
1: ଆମର
0: ଯାହା ହେଲେ ବି
1: ଜମି
0: ଏବେ
1: ଯାକ ହେଲେ,
0: ଯାହା ହେଲେ ବି ଆମର ସେ ତଳି ଟିକେ ବଢିଗଲାଣି ବୋଲି ଆମର ସେ ହଳିଆଟା କହୁଥିଲା।
1: ଆମର ହେଲେ
0: ଆଉ
1: ପ୍ରାୟ ଟିକେ ତଳି ତଳି ବଡ ବଡ ହେଇଗଲାଣି, ପାଣି ଟିକେ ଟିକେ ଅଛି, ଦେଖିକି ମୁଁ ହେଲେ ଆସିଲି ବା, ଭଲ ଲାଗିଲା, ଯାହା ହଉ ଏତିକି ତ ହେଲେ ପରିସ୍ଥିତି ଅଛି ବୋଲି।
0: ହଁ ଠିକ, ଯେ ଏବେ ଯୋଉ ପ୍ରକାର ଏବେ ପାଣିଟା ସେ ସ୍ୱର୍ଗକୁ ଆଶାରା କରିକି ଯୋଉ ପାଣି ଆମକୁ ନିହାତି ଦରକାର ପଡୁଛି, ଏ ପାଣିରେ ଏକା ଆମେ ଯଦି ଠିକ ଭାବରେ ବ୍ୟବହାର କରିପାରିବା। ଦେଖୁଛୁ ଆଗ କାଳରେ, ଆଗ ସମୟରେ କଣ, ବିଲରେ ଚାଷ କରୁ କରୁ ସେ ଧାନ କ୍ଷେତ ପାଣିଟା ଟିକେ ଭଲ ରହୁଥିଲା, ଆଉ ଚାଷ କ୍ଷେତ୍ରରେ ଆମ ରାସାୟନିକ ସାର କି ଔଷଧ ପଡୁନଥିଲା ବୋଲି ଜୈବିକ ସାର ପାଇଁ ବୋଲି ମାଛ ଗୁଡାକ ବାହାରୁଥିଲା। ଏବେ ତ କୋଉ ଜମିରେ ହେଲେ ମାଛ ଟିକେ ନାହିଁ, ଆଉ ଚୁନା ମାଛ ମିଳୁଛି କି?
1: ନାଇଁ ସେ ବିଲ ମାଛ ଆଉ ନାଇଁ।
0: ସେ ବିଲ ମାଛ ଟିକେ ଖାଇବାକୁ ଆଉ ମିଳିବାଟା ବଡ କଷ୍ଟ ହେଇଗଲାଣି। ଆଉ ତଥାପି କଣ କରିବା, ଯଦି ଯୋଉମାନେ ଚାଷୀ ଲୋକ ବ୍ୟବସାୟ କରୁଛନ୍ତି, ଯୋଉମାନେ ମାଛ ଚାଷ କରୁଛନ୍ତି, ସେମାନେ ଯାହା ବି ଚାଷ କରିକି ପାଟଣା କରିବା
1: ଆଉ ମାଛଟା ବୋଲେ ବ୍ୟବସାୟିକ ଭିତରେ ସେମାନେ କରୁଛନ୍ତି, ଆଉ ପ୍ରାକୃତିକ ଇଏରେ ହଉଛି କି ସେଇଟା, ତାଙ୍କେ ବ୍ୟବସାୟିକ ଭିତରେ ବିଭିନ୍ନ ପ୍ରକାର ପ୍ରଣାଳୀ ପଦ୍ଧତି ଆପଣେଇକି କରୁଛନ୍ତି ଶିଖିକିରି।
0: ଆଗ ସମୟରେ ଯୋଉ ପ୍ରାକୃତିକ ଯାହା ହେଲେ ମାଛ ଟିକେ ମିଳୁଥିଲା, ସେ ମାଛ ଆଉ ଆସୁଛି କି ଆଜିକାଲି?
1: ନାଇଁ ସେ ମାଛ ଆଉ ନାଇଁ,
0: ଏବେ ଖାଲି ଚାଷ କରିବାର ଅଛି, କୃତିମ ପଦ୍ଧତିରେ କରିବାର ଅଛି, ଆଉ ଆଣିକିରି ବିହନ
1: ବ୍ୟବସ୍ଥା,
0: ଆଣିକିରି
1: ହଁ ବ୍ୟବସ୍ଥାପିକ ଭିତରେ କରିବାକୁ ପଡିବ ସବୁ ଜିନିଷ ଆଉ।
0: କରିବା, ବୈଜ୍ଞାନିକ ପ୍ରଣାଳୀରେ କରୁଛନ୍ତି ଆଉ।
1: ହଁ ହଁ ହଁ
0: ସେଇ ସକାଶେ ମୁଁ ଗୋଟେ ଆମର ଚନ୍ଦନର ଫିସରୀ ଅଫିସର ନାହିଁ କି, ସେ ଜଣେ ଏକ୍ସେସ ସୁପରଭାଇଜର ଅବସର
1: ହଁ
0: ପ୍ରାପ୍ତ ହେଇଛନ୍ତି, ଆଦି କନ୍ଦ ଗୌଡଙ୍କ ସହିତ ମୁଁ କଥାବାର୍ତ୍ତା ହେଇଛି।
1: ଆଚ୍ଛା ଆଚ୍ଛା
0: ଜଣେ ପ୍ରଖ୍ୟାତ ମାନେ ଅଭିଜ୍ଞତା କର୍ମଚାରୀ ଜଣେ, ବଢିଆ କଥାବାର୍ତ୍ତା ହେଇଥିଲେ। ମଧୁର ଜଳରେ ମାଛ ଚାଷ କରିବା କିପରି,
1: ହଁ
0: ପ୍ରକୃତରେ କ୍ଷାରୀୟ ଜଳ ଆଉ ମଧୁର ଜଳ ଦିଟା ତ ଜଳ ଅଛି, ଆମର ମଧୁର ଜଳରେ କିଭଳି ମାଛ ଚାଷ ହବ, ଆଉ ସେଥିରେ ଆମେ କିଭଳି କରିପାରିବା, ଆଉ ସେଥିରୁ କେମିତି ଲାଭ ହଉ, ସେ
1: ହଉ
0: ବିଷୟରେ
1: ହଉ
0: କହିଛନ୍ତି, ଶୁଣିବା ହେ।
1: ଶୁଣିବା ଶୁଣିବା। ହଁ
2: ଆଦିକନ୍ଦ ଆଜ୍ଞା ନମସ୍କାର।
3: ନମସ୍କାର,
2: ଆଉ ଭଲ ଅଛନ୍ତି ଆଜ୍ଞା?
3: ହଁ ଅଛି, ସେମିତି ଆଉ କଣ।
2: ଆମେ ଆପଣଙ୍କୁ ଆଗରୁ ପରିଚିତ ବି ଅଛୁ, ଆପଣ
3: ଆଚ୍ଛା
2: ଜଣେ ସଫଳ ମତ୍ସ୍ୟ କର୍ମଚାରୀ, ଯାହାକି
3: ଆଚ୍ଛା
2: ଆପଣ ସୁପରଭାଇଜର ଥିଲେ ଅବସର ପ୍ରାପ୍ତ ବର୍ତ୍ତମାନ, ହେଲେ ବର୍ତ୍ତମାନ ମାଛ ଚାଷରେ କିଛି ଆଗ୍ରହୀ ଯୁବପିଢି ଯୁବ ଚାଷୀମାନେ ମଧ୍ୟ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେଣି, ମାଛ ଚାଷ ସମ୍ପର୍କରେ କିଛି ପ୍ରଶିକ୍ଷଣ ନିଅନ୍ତି, କିନ୍ତୁ ଆମେ ଯେମିତି କଥାରେ ଅଛି ପୋଥି ବାଇଗଣ ଆଉ ବାଡି ବାଇଗଣ ଭିତରେ ଭିନ୍ନତା ରହୁଛି, ସେଇଭଳି ମାଛ କେବଳ ଟ୍ରେନିଂ ପ୍ରଶିକ୍ଷଣ ନେଇଗଲେ ହବ ନାହିଁ, ତା ସହିତ କିଛି ପୁରୁଣା ପୁରୁଖା ଲୋକ, ଯୋଉ ବ୍ୟକ୍ତିମାନେ ବିଶେଷ ଆପଣଙ୍କ ଭଳିଆ ଲୋକମାନେ ଯୋଉମାନେ ମାଛ ଚାଷ ସମ୍ପର୍କରେ ଭଲ ଭାବରେ ଜାଣିଛନ୍ତି, ଲୋକଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି, ଆଉ ବହୁତ କିଛି ଶିକ୍ଷା ପାଇସାରିଲା ପରେ ତାପରେ ମାଛ ଚାଷ କଲେ ତାର ସଠିକ ପର୍ଯ୍ୟାୟରେ ସେମାନେ ଯାଇପାରୁଛନ୍ତି। ସେଇଭଳି ମାଛ ସମ୍ପର୍କରେ ଏ ଯୋଉ ଆମର ମଧୁର ଜଳ, କ୍ଷାରୀୟ ଜଳ, ଦୁଇ ପ୍ରକାର ଜଳ ଅଛି, ଯୋଉଟା କି ମଧୁର ଜଳ ଅଛି, କ୍ଷାରୀୟ ଜଳ ସାମୁଦ୍ରିକ ଜଳ ଅଛି, ଆମେ ଆପଣଙ୍କଠୁ ଆଜି ବିଷୟବସ୍ତୁ ରଖିଛୁ ମଧୁର ଜଳରେ ମାଛ ଚାଷ। ଆମେ ମଧୁର ଜଳରେ ମାଛ ଚାଷ କିଭଳି କରିପାରିବା, ପ୍ରଥମେ ପୋଖରୀ ଗୋଟେ ଖନନ

0: କରିବାର ବ୍ୟବସ୍ଥା ଅଛି,
1: ହଁ
0: ଯୋଉମାନେ ନୂତନ ଭାବରେ ପୋଖରୀ ଖନନ କରିଛନ୍ତି, ନୂତନ ପୋଖରୀ ତିଆରି କରୁଛନ୍ତି ମାଛ
1: ହଁ
0: ଚାଷ କରିବା ପାଇଁ,
1: ହଁ
0: ସେମାନଙ୍କ ପାଇଁ ଆପଣ ଟିକେ ପରାମର୍ଶ ଦେବେ।
1: ହଁ ଠିକ ଅଛି। ଆପଣ ପ୍ରଥମେ ମାଛ ଚାଷ କରିବା ପୂର୍ବରୁ ପୋଖରୀର ଆୟତନ ଅନ୍ତତଃ ଅଧା ଏକରୁ ଏକର ଭିତରେ ହେବା ଦରକାର।
0: ଆଜ୍ଞା
1: ଖରାଦିନେ ଯେମିତି ହେଲେ 3 ଫୁଟ 4 ଫୁଟ ପାଣି ରହିବା ଦରକାର, ସେମିତି ଜାଗା ସିଲେକ୍ସନ କରି।
0: ଆଜ୍ଞା
1: ଗୋଟେ ହେଲା ଚାଷ ହଉଛି, ଯେମିତି ଆପଣ ଅନ୍ୟ ଏଗ୍ରିକଲଚର ଯେମିତି ଆମର ଧାନ ଚାଷ ଉପରେ ଅଛି, ତାର ମଧ୍ୟ ଗୋଟେ ପ୍ରଣାଳୀ ଅଛି କୋଉ ଟାଇପ୍ର କୋଉ ସମୟରେ କେମିତି କରାଯିବ।
0: ଆଜ୍ଞା
1: ତାପରେ ହଉଛି ପ୍ରଥମ ହେଲା ଅତି କମରେ 3-4 ଫୁଟ ପାଣି ଦରକାର। ଉନ୍ନତ ପ୍ରଣାଳୀ ମାଛ ଚାଷ ପାଇଁ ଆବଶ୍ୟକ ତାଲିମ ନବ, ଉପଯୁକ୍ତ ସମୟରେ ମାଛ ଜାଳ ଛାଡ଼ିବ,
0: ଆଜ୍ଞା
1: ଉପଯୁକ୍ତ ପରିମାଣରେ ସାର ଓ ଖାଦ୍ୟ ଇତ୍ୟାଦି ପ୍ରୟୋଗ କରିବ, ପୋଖରୀର ମାଟି ଓ ପାଣି ପରୀକ୍ଷା କରିବ।
0: ଆଜ୍ଞା
1: ଏତିକି ପ୍ରଥମେ ନିହାତି ଦରକାର
0: ଦରକାର
1: ହେଲା। ତାପରେ କୋଉ ମାସରେ କେମିତି କରିବ,
0: ଆଜ୍ଞା
1: ଆର ମଧ୍ୟ ଗୋଟେ ଖସଡ଼ା ଅଛି, ଯେମିତି ଧାନ ଚାଷ କରୁଛନ୍ତି ସେମିତି ମଧ୍ୟ ଆର ମଧ୍ୟ ଖସଡ଼ା ଅଛି।
0: ଆଜ୍ଞା
1: ମେ ମାସରେ ଯଦି ଆପଣ ଦଳ ଅଛି, ଦଳ ସଫା କରିଦେବେ, ହୁଡ଼ା ସଫା କରିବେ,
0: ଆଜ୍ଞା
1: ଏଟା ହଉଛି ମେ ମାସର କାମ।
0: ଯୋଉଟା ଖରା ସମୟରେ
1: ଖରା ସମୟରେ ହେଲା, ତାପରେ ହୁଡ଼ା ତିଆରି ଫେରି କରିକି ରଖିବେ।
0: ଆଜ୍ଞା
1: ତାପରେ ଜୁନ ଶେଷ ସପ୍ତାହରେ
0: ଯୋଉଟା ବର୍ଷା ଆସିଥିବ, ପ୍ରଥମ
1: ବର୍ଷା ଆସିବ,
0: ବର୍ଷାର ପ୍ରଥମ ସୋପାନ
1: ପାଣି ତା ଭିତରେ ଯେତେବେଳେ 3-4 ଫୁଟ ହେଇଯିବ,
0: ଆଜ୍ଞା
1: 200 କେଜି ଖଣ୍ଡେ ବର୍ତ୍ତମାନ 100 କେଜି ପକେଇଲେ ମଧ୍ୟ, ଯୋଉ ଆପଣ କହିଲେ ଯେମିତି ନୂଆ ପୋଖରୀ,
0: ଆଜ୍ଞା
1: 100 କେଜି ଚୂନ ପ୍ରୟୋଗ କରିବେ। କୋଉ ଚୂନ? ସେଟା ପଥର ଚୂନ,
0: ପଥର ଚୂନ
1: ପଥର
0: ଆଚ୍ଛା
1: ଚୂନ, ନହେଲେ ଆମର ଶାମୁକା ଚୂନ।
0: ହଁ ହଁ ଯୋଉଟା
1: ଏଇ
0: ଛିପ
1: ଯୋଉ ହଁ ଚୂନ କାହିଁ ପକାଯାଏ, ସିଏ ଆମର ଗୋଟେ pH ଅଛି ପାଣିର ଅମ୍ଳତା,
0: ଆଜ୍ଞା
1: ସେ ଲେବେଲ କରିବ, ସେଟା ହଉଛି ମାଛର ନିହାତି ଦରକାର। ଚୂନ ପ୍ରୟୋଗ କରିବା ଦ୍ୱାରା ପାଣି ପରିଷ୍କାର ରହିଲା, ତା
0: ଆଜ୍ଞା
1: ଭିତରେ ଯୋଉ ଜୀବାଣୁ କୀଟାଣୁ ସବୁ ମଲେ, ତାପରେ ଛଣିଲାଟି ଭିତରକୁ ଗଲା,
0: ଆଜ୍ଞା
1: ରୋଗ ନିରାକରଣ, ମାଛକୁ ରୋଗ ନିରାକରଣ କରିବା ମଧ୍ୟ ସେ ଚୂନର ନିହାତି କାମ। ତେଣୁ ଚୂନ ପ୍ରୟୋଗଟା ପ୍ରଥମଟା କରିସାରିବେ
0: ଆଜ୍ଞା
1: ଜୁଲାଇ ପ୍ରଥମ ସପ୍ତାହରେ। ସେ ଭିତରେ ଆପଣ ଦେଖିବେ ଗୋଟେ ଶିକାରୀ ମାଛ ଥିବ, ଗଡ଼ିଶ ଚେଙ୍ଗ ଶିକାରୀ, ଗୋଟେ ଯଦି ପୁରୁଣା ପୋଖରୀ ଥିବ,
0: ଆଜ୍ଞା
1: ଯଦି ପୁରୁଣା ପୋଖରୀ ଅଛି, ନୂଆ ପୋଖରୀ ହେଇଥିବ ତ କିଛି ନାହିଁ, ତଥାପି ଫଲ୍ସ ଏଣ୍ଟ୍ରି କରିବା। ଫଲ୍ସ ଏଣ୍ଟ୍ରି ଅର୍ଥ କ'ଣ, ଆପଣ ଯାହା ଯୋଉ ପୋକ ଯୋଗ ଯାହା ଥିବେ ସେଗୁଡ଼ାକ ସବୁ ଛାଣିକିରି ବାହାର କରିଦେବେ, କେତେ ନଟଣ୍ଡିଆ ପୋକ ଥିବ, ଇଏ ଯୋଉ ବଡ଼ ବଡ଼ ପୋକ ଯାକ ରହିଥିବ ଯୋଉଟାକି ମାଛର ଇଏ କରେ, ଆଉ ଗଡ଼ିଶ ସେଭଳି ଯଦି ଥିବ ପୁରୁଣା ବନ୍ଧରେ ସେଗୁଡ଼ା ବାହାର କରିଦେବେ, ଯୋଉଟାକି
0: ଯୋଉଟା
1: ନହେଲେ
0: ଶିକାରୀ
1: ଖାଇବେ।
0: ମାଛ ହେଲେ ଆମର ଯୋଉ ସିଙ୍ଗି ଆଉ
1: ସିଙ୍ଗି ମାଗୁର ଗୁଡାକ ସେଗୁଡା ବାହାର କରିବେ
0: ଆଜ୍ଞା
1: ହେଲା। ତାପରେ ପରେ ଆପଣ ସାର ପ୍ରୟୋଗ, ସାର କ'ଣ, ଆପଣ ମହୁଲ ପିଡ଼ିଆ ପକେଇ ପାରେ, ମହୁଲ ପିଡ଼ିଆ ଥିଲେ ମାଛ ମାରିବା କିନ୍ତୁ ମହୁଲ ପିଡ଼ିଆ ଏତେ ଦରକାର ନାହିଁ। ଆପଣ କଞ୍ଚା ଗୋବର 1 ପ୍ରତି 2000 କେଜି ହବ,
0: ଆଚ୍ଛା
1: ଅନ୍ତତଃ 100 ଝୁଡ଼ି କଞ୍ଚା ଗୋବର। ୟୁରିଆ ପିଡ଼ିଆ 40 କେଜି ଖଣ୍ଡେ, ଆଉ ସୁପର ପିଡ଼ିଆ
0: ଆଜ୍ଞା
1: 30 ପକେଇକିରି ଆପଣ ପାଣି ଭିତରେ ଛାଡ଼ିବେ।
0: ଆଚ୍ଛା
1: ଏଇଟା ହେଇସାରିଲା ପରେ ସେ ପ୍ଲାଙ୍କଟନ ଦିଏ, ପ୍ଲାଙ୍କଟନ ଗୋଟେ ହଉଛି ମେନ୍ ଖାଦ୍ୟ ମାଛର, ସେ ଖାଦ୍ୟଟା ସେଥିରେ ସୃଷ୍ଟି ହବ।
0: ଆଚ୍ଛା
1: ଯଦି ବାଦାମ ପିଡ଼ିଆ ଅଛି, ବାଦାମ ପିଡ଼ିଆ ମଧ୍ୟ ଆପଣ ପକେଇ ପାରେ, ବାଦାମ ପିଡ଼ିଆଟା ହଉଛି ମାଛର ମେନ୍, ଯୋଉଟାକି
0: ଆଜ୍ଞା
1: ସେ ମାଛ ଖାଇପାରିବେ, ପ୍ଲସ୍ ଆମ ସାର ପ୍ଲାଙ୍କଟନ ତିଆରି କରିବା ମଧ୍ୟ ସେ ସହଯୋଗ କରିବେ। ବାଦାମ ପିଡ଼ିଆ, ବାଦାମ ପିଡ଼ିଆ
0: ଆଚ୍ଛା
1: ଏଇଟା ଏଇଟା ପ୍ରଥମେ ହେଇସାରିଲା ପରେ ଏଇଟା ପ୍ରିପେୟାର ହେଇଗଲା। ତାପରେ ଆପଣ ଜାଳ ଛାଡ଼ିବେ ଚତୁର୍ଥ ସପ୍ତାହ, ଚତୁର୍ଥ ସପ୍ତାହରେ ଆପଣ ଜାଳ ଛାଡ଼ିବେ, ଯେହେତୁ ଆପଣ
0: ଆଜ୍ଞା
1: ପ୍ଲାଙ୍କଟନ ତିଆରି ହେଇଗଲା।
0: ଜାଳଟା କେତେ କେତେ ଆକାର ରହିଥିବାର ଅଛି?
1: ହଁ ଜାଳ, ଜାଳ ହଉଛି ପ୍ରକୃତରେ ଆମେ ଛୋଟ ଜାଳ ଛାଡ଼ୁଛୁ କି, ଭଲ ପ୍ରଶ୍ନ ପଚାରିଲେ, ଛୋଟ ଜାଳ ଛାଡ଼ୁଛୁ, ଛୋଟ ଆମେ ଛାଡ଼ିବାନି, ବର୍ଷିକିଆ ଜାଳ, ବର୍ଷିକିଆ ଜାଳ,
0: ଆଚ୍ଛା ଆଚ୍ଛା
1: ଗୋଟେ ବର୍ଷରେ ଗୋଟେ ଜାଗାରେ ଥିବ, ସେ ବଢି ନଥିବ, ସିଏ ହଉଛି 50 ଗ୍ରାମ 100 ଗ୍ରାମ ଏମିତି ଜାଳ ଜାଳ ଛାଡ଼ିବେ, କିନ୍ତୁ ସେଟା
0: ଆଚ୍ଛା
1: ବର୍ଷିକିଆ, ଯେହେତୁ ବର୍ଷକର ଇଏ ଥିବ। ଫିଙ୍ଗଲିଂ ସେ ଛାଡ଼ିଲେ, ଯଦି ଆପଣ ଅଛି ପାଖରେ ଫିଙ୍ଗଲିଂ ସେ ଛାଡ଼ିପାରିବେ, ଫାଇ ଛାଡ଼ିଲେ ତାକୁ ଛୋଟ ପୋଖରୀରେ ବଡ଼ କରିକି, ବଡ଼ ପୋଖରୀ ଚାଷ, ଚାଷ ତ ପୋଖରୀ କରିବ ବୋଲେ ବଡ଼ ଛୋଟିଆ ପୋଖରୀ କରାହବ, ସେଇ ପୋଖରୀରେ ଛୋଟ ଜାଳ ଛାଡ଼ିକିରି ବଡ଼ କରିକିରି ବଡ଼ ଜାଳ ଛାଡ଼ିବେ। ଯଦି
0: ଆଚ୍ଛା
1: ନାହିଁ ପାଖରେ କୋଉଠି ମିଳୁଛି, କୌଣସି ମାଛ ଫାର୍ମରେ ଅଛି କ'ଣ ଅଛି, ସେଟା ଆପଣ ବର୍ଷିକା ଜାଳ ଅଛି ବୋଲି ପଚାରିବେ, ସେଇ ଜାଳ ଆଣିକିରି ଆପଣ ଛାଡ଼ିବେ।
0: ଆଚ୍ଛା ଆଚ୍ଛା
1: କେତେ ଛାଡ଼ିବେ ସେଟା ମଧ୍ୟ ଅଛି, ଆପଣ ଏକରକୁ 3000 2500 3000 ପିସ୍ ଛାଡ଼ିବେ,
0: ଆଚ୍ଛା
1: 50ରୁ 100 ଗ୍ରାମରୁ ହେଲା,
0: ଆଜ୍ଞା
1: 50ରୁ 3000 ପିସ୍, ଯୋଉଟାକି ଆପଣଙ୍କର 5 ପ୍ରକାର କି 4 ପ୍ରକାର, 5 ପ୍ରକାର ଆପଣ ଅଛି, ରୋହି ଅଛି, ଭାକୁର ଅଛି, ମିରିକାଳି ଅଛି, ଗ୍ରାସ କାର୍ପ ଅଛି, ସିଲଭର କାର୍ପ ଅଛି, ଅମୃ କାର୍ପ ଅଛି, ତାକୁ ଭେରାଇଟି ସେଟା ଛାଡ଼ିବେ, ଯେହେତୁ ତାଙ୍କର ଅଲଗା ଅଲଗା ଖାଦ୍ୟ ଖାଇବା ପ୍ରଣାଳୀ। ଭାକୁର ହଉଛି ଉପରେ ରହିବ, ମଝିରେ ରୋହି, ତଳେ ମିରିକାଳି, ଉପରେ ସିଲଭର କାର୍ପ ମଧ୍ୟ ଉପରେ ରହିପାରିବ।
0: ଆଜ୍ଞା
1: ଦଳ, ଆମ ଦଳ ଖାଇବା ପାଇଁ ଯୋଉ ଗ୍ରାସ କାର୍ପ ଦଳଖିଆ ମାଛ, ତାକୁ ଛାଡ଼ିବେ, ଯେହେତୁ ଆପଣ ଦଳ ଯଦି ଆମର ପଇସା ଖର୍ଚ୍ଚ ହବ ଯଦି ଆପଣ ବାହାର କରିପାରିବେ, ତେଣୁକରି ଆପଣ ସେ ଦଳଖିଆ ମାଛ ଛାଡ଼ିଲେ ଦଳ ଖାଇ ଦଳ
0: ଦଳ
1: ଖାଇ
0: ଖାଇକି ସେମାନେ ସଫା କରିଦେବେ,
1: ସିଏ ସଫା କରିବେ, ତାର ଯୋଉ ଗୁଣ୍ଡ ଫୁଣ୍ଡ ପଡିବ ସେ ସାରରେ କାମ କରିବ।
0: ଆଜ୍ଞା ଆଜ୍ଞା।
1: ଆଉ ଗୋଟେ ଅଛି ଅମୃତ କାର୍ପ ବିଲାତି ରୋଇ, ତାକୁ ଛାଡ଼ିଲେ ସିଏ କଣ କରିବେ ଭିତରେ ଘୁଷି।

0: ଭଳିଆ ସେ ବାହାର କରିବ, ମାଟି ଭିତରୁ ଖୋଳିକି ସେ ବାହାର କରିବ।
1: ଆଚ୍ଛା ଆଚ୍ଛା ହଁ
0: ସେ ଗଲେ ସେ ତାର ଜାଗାରେ ସେ ତଳେ ରହିବ, ସେ ଯେତେବେଳେ ଘୁଷୁରିଆ ଚାଷ ଭଳିଆ କରିବ ସେଠୁ ମଧ୍ୟ ପ୍ଲାଙ୍କଟନ ଆମର ସୃଷ୍ଟି ହେବ।
1: ଆଜ୍ଞା
0: ଏଇଟା ହେଲା ଆପଣ ଜାଁଳା ଛାଡ଼ି ସାରିବେ।
1: ଆଜ୍ଞା
0: ଖାଦ୍ୟ କେମିତି ଦେବେ? ଖାଦ୍ୟ ଆପଣ ଆମର ନିୟମ ଅନୁଯାୟୀ କହୁଛି, ଆପଣ ଯୋଉ ପଚାରିଲେ ପୋଥି ବାଇଗଣ ବାଡ଼ି ବାଇଗଣ, ମୋର ଇନଷ୍ଟ୍ରକ୍ସନ୍ ହେଲା ମାଛ ଖାଉଛି ଦିଅ, ନ ଖାଉଛି ଦିଅ ନ।
1: ଦିଅ ନାହିଁ,
0: ବେଶୀ ଖର୍ଚ୍ଚ କଲେ ତଳେ ପଡ଼ିବ,
1: ସେ
0: ଏମୋନିଆ ଗ୍ୟାସ
1: ନଷ୍ଟ
0: ହେଇଯିବ,
1: ହବ, ଖାଦ୍ୟଟା ନଷ୍ଟ ହବ।
0: ଇଆଡ଼େ ଏମୋନିଆ ଗ୍ୟାସ ହେଇଯିବ, ଗ୍ୟାସ
1: ହଁ
0: ହେଇକି
1: ହଁ
0: ବାହାରି ପଡ଼ିବ ହେଲା।
1: ଆଚ୍ଛା ଆଚ୍ଛା
0: ଏଇଟା ତେଣୁକରି ଆପଣ କ'ଣ କରା ଯେ ସେଗୁଡ଼ାକ ଆପଣଙ୍କର ଯୋଉ ଖାଦ୍ୟ ଆପଣ ଯଦି ଖାଉଛି ଦିଅନ୍ତୁ, ନହେଲେ ନାହିଁ। ଖାଦ୍ୟ କ'ଣ ଦିଆହବ? 1:1 କୁଣ୍ଡା ବାଦାମ ବିଡ଼ିଆ ବୋଲେ ରାଇସ୍ ପଲିସି,
1: ଆଜ୍ଞା ଆଜ୍ଞା
0: DORB ଡି ଅଏଲ୍ଡ ରାଇସ୍ ବ୍ରାନ୍, ଡି ଅଏଲ୍ଡ ରାଇସ୍ ବ୍ରାନ୍ ବୋଲେ ଯୋଉ ତେଲ ବାହାରିଥିବା କୁଣ୍ଡା
1: ହଁ
0: ପ୍ଲସ୍ ବାଦାମ ବିଡ଼ିଆ, 1:1 ଦେଲେ ଭଲ।
1: ଆଜ୍ଞା
0: ତା ସାଙ୍ଗରେ ବର୍ତ୍ତମାନ ଏଇଟା ହେଲା ଆମର ଦେଶୀ ପଦ୍ଧତିର, ବର୍ତ୍ତମାନ କମ୍ପାନୀ ଖାଦ୍ୟ ମଧ୍ୟ ଗ୍ରୋ ହେଲେ ଗ୍ରୋ ଫିନ୍ ଗୁଡ଼ା ଆସିଲେ ଫ୍ରୁଟିନ୍ ଫିଡ୍ ସେଗୁଡ଼ା ମଧ୍ୟ ଦିଆ ହେଉଛି,
1: ହେଇପାରୁଛି
0: ଯାହାର ପଇସା ଅଛି ସେଟା ତ କରିପାରିବେ।
1: ଆଜ୍ଞା
0: ଆମର ଦେଶୀ ମେଥଡ଼ ଉପରେ ଆପଣ ଗୋବର ଫୋର ଗୁଡ଼ା ଦେଇପାରିବେ, ଆପଣ ଆଲଟରନେଟ ଗୋବର ଆଲଟରନେଟ ମଧ୍ୟ ଜିନିଷ ଅଛି, କିନ୍ତୁ ସେଗୁଡ଼ାକ ଆପଣ ଖର୍ଚ୍ଚ କରିବେ। ଆମ ଯଦି ଆମ ଜାଗାରେ ଯୋଉଟା ମିଳୁଛି,
1: ହଁ
0: ଆମେ
1: ହଁ
0: ଅନ୍ୟ ଅଯଥା ଅନ୍ୟ ଖର୍ଚ୍ଚ କାହିଁକି କରିବା?
1: ହଁ ହଁ ସୁଲଭ ଦରରେ ଯାହା ମିଳିବ ବା ଆମ ହାତ ପାହାନ୍ତିଆରେ ବି ସବୁ କିଛି
0: ହଁ
1: ପାଇପାରିବା।
0: ହଁ ଯଦି ମା କ୍ଷୀର ହଉଛି ଲାକ୍ଟୋଜେନ୍ କଣ ବି ଦରକାର? ଯଦି ପିଲାଟା ବଢିବା ପାଇଁ ମା କ୍ଷୀର ଆମର ହଉଛି ଲାକ୍ଟୋଜେନ୍, ଆମର ଅଧିକ ପଇସା ଖର୍ଚ୍ଚ କରିବା ସେ ଦରକାର ନାହିଁ। ସେମିତି
1: ହଁ
0: ମାତ୍ର
1: ଠିକ
0: ମଧ୍ୟ
1: କଥା
0: ସେମିତି
1: ଆଜ୍ଞା
0: ଯୋଉଟା ଆମର ଆପଣଙ୍କ ପାଖରେ ଅଛି ଯୋଉଟା ଏଭେଲେବୁଲ ହଉଛି ତାକୁ ଦିଅ, ପଇସା ଯଦି ଅଧିକା ଅଛି ଅନ୍ୟ ଜିନିଷ ବ୍ୟବହାର କର, କିଛି ଅସୁବିଧା। କିନ୍ତୁ ମୋର ଇଷ୍ଟ ହେଲା ପ୍ରଥମେ ତମ ଗାଁ ଗହଳିରେ ଯୋଉଟା ଆପଣ ମିଳୁଛି, ଯୋଉଟା ଶସ୍ତାରେ ମିଳୁଛି, ଯୋଉଟା ଆପଣ କରିପାରିବେ, ସେ ଭିତରେ ଖର୍ଚ୍ଚ ଖର୍ଚ୍ଚ ଅଧିକାଂଶ କହିକରି ଅଧିକା କରିକି
1: ଲାଭ ନାହିଁ
0: ଲସ୍ ହେଲା, ଏଇଟା ସେମିତି କରିକି ଆପଣ ଛାଡ଼ିବେ। ବର୍ଷକୁ ଆପଣ କେତେ ବଢିବ ଆଜ୍ଞା? ଆପଣ ବର୍ଷକୁ ଗୋଟେ ମାଛର କେଜିଟି
1: ଆଜ୍ଞା
0: କେଜିରେ ଭିତରେ ହେଲେ ମଧ୍ୟ ଆମ ଯଥେଷ୍ଟ। ବର୍ତ୍ତମାନ ଏକରକୁ 2,000 କେଜି, 3,000 କେଜି, 4,000 କେଜି ହେଇଗଲାଣି, ଆମେ ସେଇଟା ମଧ୍ୟ କହୁନୁ। ଯେତେ ପାଣି ଅପରିଷ୍କାର ଯେତେ ଦେଲେ ସେଇଟା ବଢିପାରିବ, କିନ୍ତୁ
1: ଆଜ୍ଞା
0: ମିନିମମ୍ ଆମର କେଜି 1,000 କେଜି, 1,200 କେଜି, 1,500 କେଜି ପର୍ଯ୍ୟନ୍ତ ମଧ୍ୟ ହେଲେ ମଧ୍ୟ ଆମର ଲାଭ ଅଛି
1: ଆଜ୍ଞା ହଁ
0: ହେଲା। ରେଟ୍ରେ ବର୍ତ୍ତମାନ ତ ଆପଣ ରେଟ୍ ଜାଣିଛନ୍ତି,
1: ହଁ
0: ଦେଢ଼ଶହରୁ
1: ନାଇଁ ସାଧାରଣତଃ ଚାଷ ଭିତରେ ବର୍ତ୍ତମାନ ବିଭିନ୍ନ ପ୍ରକାର ଚାଷ ଅଛି, ସେ ଚାଷରେ ମାଛ ଚାଷ ହେଉଛି ଲାଭଜନକ।
0: ଲାଭଜନକ ମତ୍ସ୍ୟ। ଆଉ ଗୋଟେ ଅଛି,
1: ଆଜ୍ଞା
0: ମାଛର ରୋଗ ନାହିଁ ବୋଲି ମୁଁ କହିବି, ବାର୍ଡ ଫ୍ଲୁ ସ୍ୱାଇନ୍ ଫ୍ଲୁ ଭଳିଆ ସେମିତି ବଂଶ ମରଣି ରୋଗ ଆମର ନାହିଁ।
1: ଆଜ୍ଞା
0: ବାର୍ଡ ଫ୍ଲୁ ସରିଯିବ, ସ୍ୱାଇନ୍ ଫ୍ଲୁ
1: ଆଜ୍ଞା
0: ଯୋଉ କହୁଛି ସେ ମଧ୍ୟ ସରିଯିବ। ଏ ବଜବଜିଆ ରୋଗ ବୋଲି ଛେଳିର ଗୋଟେ ହୁଏ ଘାସ, ସିଏ ମଧ୍ୟ ମରିଯାଇପାରିବ, ବଂଶ ମରଣି
1: ଆଜ୍ଞା
0: ହେଇପାରିବ,
1: ଆଜ୍ଞା ଆଜ୍ଞା
0: କିନ୍ତୁ ମାଛର ସେମିତି ନାହିଁ।
1: ଆଜ୍ଞା
0: ଟିକିଏ ରୋଗ ହେଲା ସେ ଜଣା ପଡ଼ିଯିବ, ତମେ ତାକୁ ଟ୍ରିଟମେଣ୍ଟ କରିଦେଲେ ଚୂନ ପଡ଼ିଗଲେ ସବୁ ସରିଲା, ମେନ୍ ହେଲା ଚୂନ। ତାପରେ ତମେ ଅଦର ଦର ଅଧିକ କ'ଣ ଅଧିକା ହେଲା ତମେ ଅଧିକ ଔଷଧ ପକେଇ ପାରିବ, କିନ୍ତୁ ସେ ପ୍ରଥମେ ସତର୍କ କରିଦେବ ମାଛ ଯେ ମୁଁ ବର୍ତ୍ତମାନ ରୋଗ ହେଲାଣି କ'ଣ ହେଲାଣି, ଆପଣ ମୋତେ ବ୍ୟବହାର କରନ୍ତୁ, ଗୋଟେ ଦୁଇଟା ମରି ସାରିଲା ପରେ ଆପଣ ବ୍ୟବହାର କରନ୍ତୁ
1: ଆଜ୍ଞା ଆଜ୍ଞା
0: ବୋଲେ ଆପଣ ସାଙ୍ଗେ ସାଙ୍ଗେ କ୍ଲିୟର ହେଇଗଲା, ଆଉ କିଛି ନାହିଁ, ଏମିତି ବଂଶ
1: ଆଜ୍ଞା
0: ମରି ନାହିଁ
1: ଆଜ୍ଞା
0: ହେଲା।
1: ଆଜ୍ଞା
0: ମାଛ
1: ହଁ
0: ଧରିବା କଥା, ମାଛ ଧରିବା କଥା ଆପଣ ଜାଲ ପକେଇବେ,
1: ଆଜ୍ଞା
0: ବେପାରୀ ଠିଆ ହେଇଛି ଦେଖେଇବେ ମାଛ ଏ ସାଇଜ କେତିକି
1: ହଁ
0: ରେଟ୍ ନେଉ ଛିଡ଼େଇବେ, ତାପରେ ପଦାକୁ ବାହାର କରିବେ, ପଦାକୁ ବାହାର କରିଦେଲେ ଆପଣ ମାଛ ଲସ୍ ହେଲା, ସେ
1: ମାଛ ନଷ୍ଟ ହେଇଗଲା ହଁ
0: ଏତିକି
1: ସେମିତି
0: ଏତିକି ପଇସା ଦେବି ନହେଲେ ଦେବି ବୋଲି କହିବେ ହବନି, ଏତେ ପୋଖରୀ ଭିତରେ ଅଛି ରେଟ୍ କେତେ କ ନେଇ ପଇସା ହେଲେ ମୁଁ ଦେବି ନହେଲେ ନାହିଁ
1: ଆଜ୍ଞା ଆଜ୍ଞା
0: ହେଲା। ମାଛ ଧରିବାଟା ମଧ୍ୟ କିଏ କହୁନାହାନ୍ତି
1: ଆଜ୍ଞା ହଁ
0: ହେଲା, ଏଇ ଟାଇପ୍ର କରିବେ। ଆଉ ପ୍ରତି ମାସରେ ଟିକେ ସାମ୍ପୁଲ୍ ଡେଟିଂ କରିଦେଲେ ଭଲ, ଯେହେତୁ ତାଙ୍କ ଲାଳ ଫାଳ ଛାଡ଼ିବ, ଗ୍ରୋଥ ଉପରେ ସୁବିଧା ହବ। ଶୀତ ଦିନ ଟିକେ ମାଛ ବେଶୀ ଖାଆନ୍ତିନି,
1: ଆଜ୍ଞା
0: ତାକୁ ଟିକେ କଣ୍ଟ୍ରୋଲ କରିବେ।
1: ହଁ
0: ଆଉ ପ୍ରତି ମାସରେ ଚୂନ ଯଦି 1 କୁ 20 କେଜି ଆଉ 3 କେଜି ୟୁରିଆ ସୁପର ଦେଲେ ଭଲ, ଯଦି ନ ଦେଇ ପାରୁଛ ମଧ୍ୟ ପ୍ରଥମେ ଯଦି ଟ୍ରିଟମେଣ୍ଟ କରିଦେବେ ତାହେଲେ ଏତେ ଦରକାର ବି ନାହିଁ
1: ଆଜ୍ଞା ଆଜ୍ଞା
0: ହେଲା।
1: ଆଜ୍ଞା
0: ଦେଲେ ଦେଲେ ଟିକେ ଭଲ, ଚୂନଟା ପ୍ରତି ମାସ ଦେଲେ ଆପଣଙ୍କ ରୋଗ ଫୋଗ କ'ଣ ହେଲା ତା ସଫା ସଫି ହେଲା କିଛି ଇଏ ହେବନି।
1: ଆଜ୍ଞା
0: ଆଉ ବର୍ତ୍ତମାନ ଆର୍ଗୁଲେସ ବୋଲି ଗୋଟେ ରୋଗ ହେଉଛି, ଦେହ
1: ଆଜ୍ଞା
0: ଖଣ୍ଡିଆ ଖାବରା ହେଉଛି, ଏଗୁଡ଼ା ସବୁ ହେଉଛି, ଏଗୁଡ଼ାକ ଆମର ଅନ୍ୟାନ୍ୟ ଔଷଧ ଅଛି, ସେ ଔଷଧ ପକେଇଲେ ସାଙ୍ଗେ ସାଙ୍ଗେ କ୍ଲିୟର ସେମିତି
1: ଭଲ
0: କିଛି
1: ହେଇଯିବ, ଭୟଭୀତ କରିବା ଦରକାର।
0: ହେଲା
1: ଯାହା ଆଜ୍ଞା ଭାରି ଖୁସି ଲାଗିଲା ଆପଣ ଏତେ ସବୁ ପ୍ରାଞ୍ଜଳ ଭାବରେ ବୁଝେଇ ଦେଲେ, ଯାହାକି ଆମର ଯେଉଁମାନେ ମାଛ ଚାଷ କରୁଛନ୍ତି ବର୍ତ୍ତମାନ ଶ୍ରୋତା ମାନେ ଶୁଣୁଛନ୍ତି ମାଛ ଚାଷ ସମ୍ପର୍କରେ, ସଠିକ ଭାବରେ ସେ ବୁଝିପାରିଲେ ମଧୁର ଦଳରେ କିଭଳି ମାଛ ଚାଷ ହେଇପାରିବ। ଆଉ ଆପଣ ବହୁମୂଲ୍ୟ ସମୟ ଆମକୁ ପ୍ରଦାନ କରି ଏତେ ସବୁ ସଠିକ ତଥ୍ୟ ପ୍ରଦାନ କରିଛନ୍ତି, ଚାଷୀ ଭାଇମାନଙ୍କୁ ଶୁଣେଇ ପାରିଛନ୍ତି, ତେଣୁକରି ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା,
0: ଧନ୍ୟବାଦ ଧନ୍ୟବାଦ
1: ରହିଲୁ ଆଜ୍ଞା, ନମସ୍କାର।
0: ନମସ୍କାର।
2: ବୋଲେ ଭଲ କଥାଟି କହିଲେ ଆଉ ସବୁ ପ୍ରକାର ଜଳରେ କଣ ମାଛ ଚାଷ ହେଇଯାଉଛି କି
0: ନାଇଁ
2: ଆମେ
0: ପରା
2: ଯୋଉ ଖାରି ପାଣି ଥିବ ବୋଲି ତାକୁ ମିଠା କରିବାକୁ ପଡୁଛି, ତାକୁ ବିଭିନ୍ନ ପ୍ରକାର ବିଶୁଦ୍ଧତା କରିବାକୁ ପଡୁଛି, ବିଶୁଦ୍ଧ କରିବାକୁ ପଡୁଛି, ଔଷଧ ପକେଇବାକୁ ପଡୁଛି, ସେମିତିକାର ତାଙ୍କେ କହିଲେ ଆଜ୍ଞା ଯେ ମିଠା ଜଳରେ କେମିତି କରିବା ବୋଲି ଆଉ।
0: ହେଲେ ବା

0: ବଢିଆ ଲାଗିଲା
1: ଭଲ
0: ଭଜନଟା
1: ଲାଗିଲା ତ
0: ଏ ସନ୍ଧ୍ୟା ସମୟକୁ ଆମର ବୈଠକକୁ, ଏ ଯୋଉ ଚାଲିଛି ରଥଯାତ୍ରା ଭଗବାନଙ୍କର,
1: ହଁ
0: ଅତି ସୁନ୍ଦର ଲାଗିଲା, ବଢିଆ ଲାଗିଲା।
1: ଆଉ ସେମିତି ଆଗା ଆଉ ଜଣେ ସଫଳ ଚାଷୀ ସହିତ କଥାବାର୍ତ୍ତା ହେଇଥିଲି, ସେ ହେଉଛନ୍ତି ଛତ୍ରପୁର ଅଞ୍ଚଳର ଆମର ତରେଇ ପାଟ ହେ
0: ତରେଇ ପାଟ, ହଁ
1: ହଁ ତରେଇ ପାଟର ଯୁବ ମତ୍ସ୍ୟ ଚାଷୀ ଆମର ଯିଏ ସୁରେଶନ ବେହେରା ନାଇଁ, ହଁ ସିଏ ତ ବଢିଆ ଚାଷବାସ କରନ୍ତି ଆଉ ମାଛ ଚାଷର ଏତେ ଆଗ୍ରହ କହିବାକୁ ନାହିଁ, ଆଉ ତାଙ୍କଠୁ ମଧ୍ୟ ଶିଖିବା କଥା ଅନେକ ଜିନିଷ ଯୁବପିଢି ମାନେ ସବୁ ଶିଖିକି ଯିଏ ଯାହାର ମଧ୍ୟ ମାଛ ଚାଷ କରିବା ପାଇଁ ଆଗଭର ହଉଛନ୍ତି ସିଏ କଣ କହିଛନ୍ତି ଆଗ ଶୁଣ।
0: ହଁ ଶୁଣିବା।
1: ସୁରେଶନ ଭାଇ ନମସ୍କାର।
2: ନମସ୍କାର ନମସ୍କାର ସାର୍।
1: ଭାରି ଖୁସି ଲାଗୁଛି ଆପଣଙ୍କ ଭଳି ଜଣେ ଯୁବ ମତ୍ସ୍ୟ ଚାଷୀ ଯାହାକି ଚାଷବାସରେ ଆପଣ ମାଛ ଚାଷକୁ ଆଦରି ନେଇଛନ୍ତି। ଦୀର୍ଘ ବର୍ଷ ହେଲାଣି ଆମେ ଦେଖିଛୁ ଆଉ ଆମେ ମଧ୍ୟ ଶୁଣିଛୁ ଆପଣ ଜଣେ ସଫଳ ମତ୍ସ୍ୟ ଚାଷୀ। ପ୍ରତ୍ୟେକ ଚାଷ ତ ବିଭିନ୍ନ ପ୍ରକାର ଚାଷ ଅଛି, ଯାହାକି ଲୋକମାନେ ଧାନ ଚାଷ କରୁଛନ୍ତି, ଧାନ ଚାଷ ସହିତ ପନିପରିବା ଚାଷ ଅଛି, ଫୁଲ ବଗିଚା ଚାଷ ଅଛି, ତା ସହିତ ଆପଣ ମାଛ ଚାଷକୁ କେମିତି ଆପଣେଇଲେ?
2: ଯେମିତି ଧୀବର କୈବର୍ତ୍ତ ଅଛନ୍ତି,
1: ହଁ ହଁ
2: ସେମିତି ଆମର ଗୋଟେ ପିଓର ଜାତି ଅଛି,
1: ହଁ
2: ଯିଏକି କେବଳ ମାଛ ମାରି ପୋଷଣ କରନ୍ତି।
1: ଆଜ୍ଞା
2: ମୋର କୌଳିକ ବ୍ୟବସାୟ ଯେହେତୁ ମତ୍ସ୍ୟର, ତେଣୁ ମତେ ବହୁତ ଆନନ୍ଦିତ କରିଛି ଏଇ ମତ୍ସ୍ୟ ଚାଷ ସହିତ ଅନ୍ୟମାନଙ୍କୁ ପ୍ରେରଣା ଦେବାରେ ବି ଆମେ ସାହାଯ୍ୟ କରୁଛେ, ସେମାନେ କେମିତି ମାଛ ଚାଷ କରିପାରିବେ ଭଲ ଶୈଳୀରେ,
1: ଆଚ୍ଛା
2: କମ ଖର୍ଚ୍ଚରେ କେମିତି ବଡ କରିପାରିବେ, ମାଛକୁ ସେମାନେ ବିକ୍ରି କରିପାରିବେ, 2 ପଇସା ଯେମିତି ରୋଜଗାର ହବ, ତାପରେ ମଧ୍ୟ ଆମେ ପ୍ରଶିକ୍ଷଣ ବି ଦଉଛେ।
1: ଆଚ୍ଛା ହେଲେ ଅଭିଜ୍ଞତା ଦୃଷ୍ଟିରୁ ଆପଣ ଅନ୍ୟମାନଙ୍କୁ ମଧ୍ୟ ଗୋଟେ ପ୍ରଶିକ୍ଷଣ ହିସାବରେ ଆପଣ ଟ୍ରେନିଂ ମଧ୍ୟ ଦେଇପାରୁ। ଆଚ୍ଛା ଆପଣ ଯେତେବେଳେ ମାଛ ଚାଷ ଆରମ୍ଭ କଲେ, ଆପଣଙ୍କର ଯୋଉ କୌଳିକ ବୃତ୍ତି ଅଛି ବୋଲି କହୁଛନ୍ତି, ମାଛ ଚାଷ ନୂତନ ଭାବରେ ଜଣେ ଯୁବକ ଯିଏ ନୂଆରେ ମାଛ ଚାଷ କରୁଥିବେ, ସେମାନେ କିଭଳି ମାଛ ଚାଷ କରିବେ ଆପଣଙ୍କ ଅଭିଜ୍ଞତା ଦୃଷ୍ଟିରୁ ଟିକେ କହିବେ?
2: ବର୍ତ୍ତମାନରେ ଆଉ କିଛି ଅସୁବିଧା ନାହିଁ ମାଛ ଚାଷରେ, ଆଗେ ଆମେ ଯାହା ଫେସ୍ କରୁଥିଲେ,
1: ଆଜ୍ଞା
2: ମୋ ମାଛ ବ୍ୟବସାୟ ଆରମ୍ଭରେ ମୁଁ ବିଭିନ୍ନ ପ୍ରକାର ସମସ୍ୟାକୁ ସମ୍ମୁଖୀନ ହେଇଛି, କିନ୍ତୁ ବର୍ତ୍ତମାନ ସମୟରେ ଆଉ ସେମିତି କିଛି ପ୍ରୋବ୍ଲେମ ହିଁ ନାହିଁ। ଜଣେ ଯୁବପିଢି ଚାହିଁଲେ, ଯଦି ତାଙ୍କର ଇଚ୍ଛା ଅଛି, ତାହେଲେ ସେ ସୁନ୍ଦର ସେ ଆଗକୁ ବଢ଼ିପାରିବେ। ଏତିକି ମୁଁ କହି ରଖିବି ଆମ ଯୁବପିଢିକୁ, ଆମ ମତ୍ସ୍ୟଚାଷୀ ଭାଇମାନଙ୍କୁ ବା ଗୁରୁଜନ ମାନଙ୍କୁ, ଯଦି ସନ୍ତସନ୍ତିଆ ଜମି ଅଛି ବା ପାଣିର ଟିକେ ସୁବିଧା ଅଛି, ଯଦି ଧାନ ମାଣ୍ଡିଆ ଅପେକ୍ଷା ଯଦି ସେ ମାଛ ଚାଷ କରନ୍ତି, ତାହେଲେ ଭଲ ଲାଭବାନ ହେଇପାରିବେ ଯଦି ନିଜର ଜମି ଅଛି। ବର୍ତ୍ତମାନ ଯୁଗରେ ଜଣେ ମତ୍ସ୍ୟଚାଷୀ ଚାହିଁଲେ ଗୋଟେ ଏକର ପିଛା 100,000 ଟଙ୍କା ମଧ୍ୟ ଲାଭ କରିପାରିବେ। ହଁ କାହିଁକି ନା ମୂଳ ମନ୍ତ୍ର ହଉଛି ମାଛ ଛାଡିବା, ପୋଖରୀ ତାକୁ କେମିତି ପରିଚାଳନା କରିବେ ସେତିକି କିଛି ଜାଣିବା ଦରକାର ଅଛି। ଦ୍ୱିତୀୟରେ ଆମେ ବିହନ ଚୟନ କଣ କରିବା, କୋଉ ବିହନ ଛାଡିବା, ଯେମିତି ଆମ କାଦ ଜମିରେ ବାଇଗଣ ରହିବାନି, ସେମିତି ଆମ ପୋଖରୀର ପରିଚାଳନା ଅନୁସାରେ ଆମକୁ ମାଛ ଚୟନ ମଧ୍ୟ
1: କରିବାକୁ ପଡିବ,
2: ବା ମାର୍କେଟର ତାଙ୍କର ଯାହା ସେଲିଂ ରହିଛି, ମାର୍କେଟର ଯୋଉଟା ଭଲ ବିକ୍ରି ହେଇପାରିବ ଯୋଉ ମାଛଟି, ସେଇ ଚାଷୀ ଜଣଙ୍କ ସେଇ ମାଛଟି କରିବ। ସେ ଯୋଉ ଆପଣଙ୍କୁ କହିଲି ଯେ ପରିଚାଳନା, ଆମେ ଗୋଟେ ଏକର ପିଛା ଆମେ ଯେତିକି ଚୂନ ପକେଇବା କଥା ତାକୁ ଆମେ ପକେଇବାକୁ ପଡିବ, ଚୂନ ପକେଇବାର 7 ଦିନ ପରେ, ତାପରେ ପାଣି ଯଦି ଅଛି ଭଲ ପୁରୁଣା ପାଣି, ନହେଲେ ଯଦି ନୂଆ ପାଣି ସେ ଭର୍ତ୍ତି କଲେ ପୋଖରୀରେ ବା କେନାଲରୁ କିମ୍ବା ବୋରରୁ, ତାର ଯଦି ସୁବିଧା ଅଛନ୍ତି ଯଦି ପାଣି ଦେଲେ, ତାହେଲେ ସିଏ ତାପରେ ଗୋବର ପ୍ରୟୋଗ କରିବ। ଗୋବର ପ୍ରୟୋଗ କରିବାର 2-4 ଦିନ ବା ଗୋଟେ ସପ୍ତାହ ଭିତରେ ସେ ମାଛ ସେଥିରେ
1: ଛାଡିପାରିବ।
2: ହଁ ଆଉ ସେଇ ଯୋଉ ମୂଳ ମନ୍ତ୍ରଟି କହିଲି ମାଛର, ଆମେ କଣ କରୁଛେ ଯାହା ମିଳୁଛେ ଛାଡି ଦଉଛେ ସବୁ ଚାଷୀ, କିନ୍ତୁ ସେୟା କରିବେନି। ଯୋଉ ମାଛର ବୟସ
1: ବୟସକୁ ନେଇ
2: 8 ମାସରୁ 12 ମାସ ହେଇଥିବ, ସେଇ ମାଛଟିକୁ ଯଦି ଆମେ ପୋଖରୀରେ ଛାଡିବା, ଆମେ ଯାହା ଛାଡିଥିବା କମ୍ରେ ତାର 10 ଗୁଣା ଆମେ ଲାଭ ପାଇପାରିବା।
1: ଆପଣ କିଭଳି ମାଛ ଚାଷରେ ଲାଭ ଉଠେଇ ପାରିଛନ୍ତି ବର୍ତ୍ତମାନ ସୁଦ୍ଧା?
2: ଦେଖନ୍ତୁ ଆମେ ମାନେ ମୁଁ ଯୋଉ ଚାଷ କରୁଛି ରିସାଇକ୍ଲିଂ ମେଥଡ ରେ ବି କରୁଛି, ଆଉ କିଛିଟା ପୋଖରୀ ବର୍ଷରେ ଥରେ ହାର୍ଭେଷ୍ଟ ମଧ୍ୟ ଆମେ କରୁଛୁ। 4ଟା ପୋଖରୀ କେବଳ ବଡ ଅଛି, ବାକି ତକ ସବୁ ଛୋଟ ଗୁଡାକ। ଛୋଟ ଗୁଡା ଟିକେ ମତ ଚାଷ କରିବା ଟିକେ ଅସୁବିଧା କଣ ନା, ସେଥିରେ ବଢିବାଟା ଟିକେ କମ
1: ରହିବ। ଆଚ୍ଛା
2: ହଁ, ଯେତେ ବଡ ହବ ପୋଖରୀଟି ମାଛ ବଢିବାରେ ସେତିକି ଆମକୁ ସାହାଯ୍ୟ କରିବ, କିନ୍ତୁ ଯେତେ ଛୋଟ ହବ ପୋଖରୀଟି ଟିକେ ବଢିବାରେ କମ। ଆମେ ଯୋଉଗୁଡା ଛୋଟ ଗୁଡାକ ସେଗୁଡାକ ବର୍ଷରେ ଥରେ ଆମେ ମାଛ ଧରୁଛେ, ଆଉ ଯୋଉଗୁଡାକ ବଡ ରହିଛି ଏଇ ଯୋଉ ଛୋଟ ପୋଖରୀ କିଛି ମାଛ ରଖିଛେ, ଏଇଥିରେ ଛାଡୁଛେ ପୁଣି ସେଇଠୁ ଆମେ ଧରୁଛେ। ଏମିତି ଯଦି ଆମେ ହିସାବ କରିବା, କମ ସେ କମ ଆମକୁ ଗୋଟେ ଏକର ପିଛା 1 ଲକ୍ଷ ରୁ 1.5 ଲକ୍ଷ ଆମକୁ ପ୍ରଫିଟ ହଉଛି,
1: ପ୍ରଫିଟ ରହୁଛି,
2: ହଁ ସବୁ ଯାଇକି ଖର୍ଚ୍ଚ ଯାଇକି।
1: ଆପଣ ଏଇ ଯୋଉ ମାଛ ଚାଷ ଯାହା ଏବେ କରୁଛନ୍ତି, ଆପଣ ବିକ୍ରି ବଟାଟା କେମିତି, ମାନେ ବଜାରକୁ ଯାଇକିରି ବିକ୍ରି କରୁଛନ୍ତି, ଆପଣଙ୍କର ଏଇ ପୋଖରୀ ପାଖକୁ ଆସି ଲୋକ ନଉଛନ୍ତି?
2: ନାଇଁ ପୋଖରୀ ପାଖକୁ ଆସି ନେବି, ଆପଣ ପୂର୍ବରୁ ଖାଲି ଜଣେଇବା ଦରକାର। ଆମେ ଯେମିତି ଧରନ୍ତୁ ମଙ୍ଗଳବାର, ବୁଧବାର ବା ରବିବାର, ଶୁକ୍ରବାର ଏଇ 4ଟା ହଉଛି ମାଛ ଆମ ଏରିଆରେ ଭଲ ବିକ୍ରି ବଟା ହୁଏ
1: ଏଇ 4 ବାରରେ। ହଁ
2: ଏଇ ସମୟରେ ଆମେ କଣ କରୁ, ଟିକେ ଭୋରୁ ମାଛ ଗୁଡାକ ହାର୍ଭେଷ୍ଟ କରୁ, ସକାଳୁ ସକାଳୁ ଆମେ ଯଦି ହୋଲସେଲର ବା ରିଟେଲରକୁ ଦେଇଦିଅନ୍ତି, ସେମାନେ ପୋଖରୀକୁ ଆସି ନେଇଯାଆନ୍ତି, ପଇସା ନଗଦ ଦେଇକି ନେଇଯାଆନ୍ତି।
1: ଆଚ୍ଛା ଆଚ୍ଛା,
2: ବିକ୍ରି କରିବାର ଆଉ ପ୍ରୋବ୍ଲେମ ନାହିଁ।
1: ଅସୁବିଧା ନାହିଁ
2: ହଉଥିଲା, ଆଗେ ଅସୁବିଧା ହଉଥିଲା କାହିଁକି ନା ବରଫ ମିଳୁନଥିଲା। ଜଣେ ବ୍ୟବସାୟ ଯିଏ ବିକ୍ରି କରୁଛନ୍ତି ସିଏ ବି ଭୟ କରୁଥିଲେ, ବେଶୀ ମାଛ ନେଇଗଲେ ଯଦି ବିକ୍ରି ନ କରିପାରିବେ ସେ ରଖିବେ କେମିତି, କାରଣ ସେମିତି ବରଫର ସୁବିଧା ନଥିଲା। ବର୍ତ୍ତମାନ ଆଜି ଡେଟ୍ ରେ ଦେଖାଯାଉଛି ବରଫର ବି କିଛି ଅସୁବିଧା ନାହିଁ, ଆଉ ସେଇ ଯୋଉ ଥର୍ମାକୋଲ ପେଡି ବି ଆସୁଛି ସରକାରୀ ସହାୟତାରେ ମିଳୁଛି, ତାଙ୍କର ପାଖରେ ବି ଅଛି ବା ନିଜେ ମଧ୍ୟ ହାତରୁ କିଣି ଥାଉଛନ୍ତି, ସେମାନେ ସେଇ ଭିତରେ ପ୍ରିଜର୍ଭ କରିକି ମଧ୍ୟ ମାଛଟିକୁ
1: ମାଛ ରହିପାରୁଛି। ତାହେଲେ ଯେ ଆଉ ଖୁସି ଲାଗିଲା, ଆକାଶବାଣୀ ମାଧ୍ୟମରେ ଆମର ଶ୍ରୋତା ଭାଇ ମାନ ଶୁଣେଇଲୁ, ବହୁତ ବହୁତ ଧନ୍ୟବାଦ।
0: ବୋଇଲେ ତମେ ତ ଆଜି ବୈଠକରେ ଖାଲି ମାଛ ଚାଷ ଆଗେ କଲ ହେ ଆଉ
1: ବୋଲେ 12ଟା ଜାଣିଲ ତ, ଆଜି 12ଟା ହଉଛି ଶୁକ୍ରବାର, ସେଥିପାଇଁ ମାଛ ଉପରେ ଟିକେ ପକେଇ ଦେଲି ଆଉ।
0: ନାଇଁ ନାଇଁ ଭଲ କଥାଟା ହେଲା ନା, ସେଇଟା ଆମେ ଜାଣିଲେ ତାଲିମ ଟା ନେଲେ ଏଇଟା ଆମେ କିପରି ଗୋଟେ ଜଣେ ସଫଳତା ପାଇଛି କରିକି କେତିକି ଲାଭ ପାଇଛି ନଷ୍ଟ, ଭଲ ମନ୍ଦ ପ୍ରଣାଳୀଟା ପୁରା କହିଦେଲେ ଭଲ ହେଲା ନା। ଆମ ଶ୍ରୋତା ବନ୍ଧୁ ମାନେ ଯିଏ ଶୁଣିଥିବେ ସେମାନେ ଜାଣିଲେ ପୁରା ପୁରୀ ପଦ୍ଧତିଟା ଜାଣିପାରିଲେ। ଯେ ତମେ ଶୁଣ, ଯୋଉ ଯାଉଥିଲ ଏବେ ସେଦିନ ଗାଁକୁ ଗଲ, ଏବେ ଯାଉଥିଲେ କଣ ବାହାରିଛି କୁଆଡେ ଯିବ ବୋଲି ବୋଲୁଥିଲ, ଗଲେ ଟିକେ ସତର୍କତାର ସହିତ ଯାଉଥିବ।
1: ଯୋଉ ପ୍ରକାର କରୋନା ଫରୋନା ଆସିଲାଣି, ଡର ଲାଗୁଛି, ଗହଳି ଯାଉଛି।

0: ଇଚ୍ଛା ହଉନି ଆଉ।
1: ଇଚ୍ଛା ହଉନି, ଗଲେ ମଧ୍ୟ ଟିକେ ମାସ୍କ ପିନ୍ଧିକି ମୁହଁରେ ଯାଉଥ, ଆଉ ଟିକେ ସଫା ସୁତୁରା, ଟିକେ ହାତ ଫାତ ଧୋଇକି ଟିକେ ସଫା ସୁତୁରା ରହିବାକୁ ପଡିବ ଆଉ।
0: ନାଇଁ, ଇଏ ସାନିଟାଇଜର ଟିକେ ଧରିବାର ଅଛି।
1: ଧରିବାର ଅଛି, କାହିଁକି ନା ଆଥିରେ ଆମ ଗଞ୍ଜାମକୁ ଟିକେ ହାଇ ଆଲର୍ଟ ଦେଇଛନ୍ତି, ତ ସେଥିପାଇଁ ବୋଲି ଆମେ ଟିକେ ସତର୍କ ରହିଯିବା ଆଉ।
0: ସତର୍କ ରହିବାକୁ ପଡିବ ଆଉ,
1: ହଁ
0: କ'ଣ
1: ହଁ
0: କରିବା।
1: ହଉ, ଆଜି ତ କଥା ହଉ, ଆଉଥରେ ବେଳ ହେଲାଣି, ଆଉ ଟିକେ ଯିବା, ଟିକେ ଆଳତୀ ଦେଖିବା
0: ନାଇଁ
1: ମହାପ୍ରଭୁଙ୍କର
0: ମୁଁ ଟିକେ
1: ଯିବା।
0: ଯାଉଛି ଆଡ଼ପ ମଣ୍ଡପ ଆଡ଼େ, ଗଲେ ଟିକେ ଭଜନ ଚାଲିଛି ତ।
1: ହଁ ହଁ ହଁ
0: ହଁ ମୁଁ ଟିକେ
1: ଚାଲ,
0: ଯାଉଛି
1: ମୁଁ ହେଲେ
0: ଭଜନ।
1: ଯିବା, ମୁଁ ହେଲେ ଯିବି ଆଡ଼ପ ମଣ୍ଡପ,
0: ହଉ ହଉ ହଉ, ଚାଲ
1: ଚାଲ
0: ଯିବା।
1: ଯିବା ଚାଲ।

0: କାହାର
1: ଭୁଲ ତମର
0: ଭୁଲ ତମର
1: ଭୁଲ ମୋର
0: ଆପଣ ଭୁଲ ମୋର
1: ଭୁଲ ଆମର ନୁହେଁ
0: ତେବେ
1: ଭୁଲ ଆମ ବୟସର
0: ଆମ ବୟସର।

ଶୁଣିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ମୁମ୍ବାଇରୁ ଆକାଶବାଣୀ ବ୍ରହ୍ମପୁର। ଆସନ୍ତୁ ଶୁଣିବା କିଛି କଥା କିଛି ଗୀତ। ଉପସ୍ଥାପନା ବନ୍ଦନା ମିଶ୍ର ଏବଂ ସ୍ମିତାଶ୍ୱିନୀ ମହାପାତ୍ର।

ଶୁଣ ମଉସା ମାଉସୀ ଭଉଣୀ ଭାଇ, ସର୍ବେ ଆସ କଥା ଗୀତ ଶୁଣିବା ପାଇଁ। ଫୋନ ହେଉ କି ହେଉ ବା ମୋବାଇଲ, ଏ ଫୋନ ହେଉ କି ହେଉ ବା ମୋବାଇଲ, ନିଜେ ଶୁଣନ୍ତୁ କି ଶୁଣୁଥାନ୍ତୁ ଫ୍ୟାମିଲି। କଥା ହେଲେ ବାଣ୍ଟିବେ ନିଜ ସୁଖ ଦୁଃଖ, ଶୁଣିଲେ ପାଇବେ ସର୍ବେ ପରମ ସୁଖ।

0: ନମସ୍କାର
1: ଶ୍ରୋତାବନ୍ଧୁ, ଆରମ୍ଭ କରିଛୁ ଆପଣଙ୍କର ଅତିପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ।
0: ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଥା ହେଇଛୁ ମୁଁ ବନ୍ଦନା। ମୋ ସହିତ ଅଛନ୍ତି
1: ମୁଁ ସ୍ମିତାଶ୍ୱିନୀ। ଅପା ଅପା,
0: ହଁ
1: କଣ ବସି ଭାବୁଛ ମୁଁ ଜାଣିପାରୁନି।
0: ନାଇଁ କିଛି ନାଇଁ, ଏମିତି ମୁଁ ଭାବୁଥିଲି ଯେ ଏଇ ଯୋଉ ବର୍ଷା ଦିନ ହଉଛି, ପିଲାମାନେ ବର୍ଷା ପାଣିରେ ତ ଲାଗିବା ପାଇଁ ଭଲ ପାଆନ୍ତି, କିନ୍ତୁ ଘରକୁ ଆସିକି ଆଉ ସଫା ସଫି ହୋଇ ଗାଧେଇବା ପାଇଁ ଇଚ୍ଛା କରନ୍ତିନି।
1: ହଁ ପା, ସେଇଟା ଯୋଉ କହିଲେ ସତ କଥା, ସକାଳୁ ଉଠି ସେମାନଙ୍କୁ ଗାଧେଇବାକୁ କହିବ ସେମାନଙ୍କୁ, ସେଇଟା ଗୋଟେ ବହୁତ କଷ୍ଟ। ସତେକି ସେମାନଙ୍କ ଉପରେ ଗୋଟେ ପାହାଡ଼ ଲଦି ଦବ ସେମିତି ଲାଗୁଥିବ।
0: କିନ୍ତୁ ସଫା ସଫି ରହିବା ନିହାତି ଦରକାର, ଖାଲି ତ ପିଲାଙ୍କ କଥା ନୁହେଁ, ବେଳେବେଳେ ବଡ଼ ଲୋକମାନେ ବି ଥଣ୍ଡା ଲାଗିଲେ ଗାଧେଇବା ପାଇଁ ଇଚ୍ଛା କରନ୍ତିନି, ଯୋଉଟା କି ଦେହ

0: ପାଇଁ ବହୁତ ଖରାପ।
1: ଆମେ ଭାବୁଥିବା କି ନାଇଁ ଟିକେ ବର୍ଷା ହେଇଛି, ଟିକେ ଥଣ୍ଡା ହେଇଛି, ଗାଧେଇବାନି, କିନ୍ତୁ ନ ଗାଧେଇଲେ ହିଁ ଆମକୁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ଥାଉଛି।
0: ହଁ, ସେଥିପାଇଁ ବର୍ଷା ଦିନେ ଯଦି ନିଜେ ପରିଷ୍କାର ନ ରହିବେ, ସ୍ୱାସ୍ଥ୍ୟର ଯତ୍ନ ନ ନେବେ, ତାହେଲେ ରୋଗ ଜଲ୍ଦି ଆକ୍ରମଣ କରିବ।
1: ଆଉ ଗୋଟେ ଜିନିଷ, ଆମେ ତ ଖାଲି ସଫା ରହିଲେ ହବନି ଅପା, ଆମର ଚତୁଃପାର୍ଶ୍ୱକୁ ବି ସଫା ରଖିବାକୁ ପଡିବ,
0: ନହେଲେ ତ ଆହୁରି ମାନେ ଅବସ୍ଥା ଖରାପ ହେଇଯିବ। ଯଦି ଆମ ଚାରିପାଖରେ ପାଣି ଜମିଯାଏ ତାହେଲେ ମଶା ବଢ଼ିବେ, ଆଉ ମଶା ବଢ଼ିଲା ମାନେ କେତେ ଯେ ରୋଗ ଅଛି ସେ ଆମକୁ ଆକ୍ରମଣ କରିବ ତାହାର ହିସାବ ନାହିଁ।
1: ମ୍ୟାଲେରିଆ, ଡେଙ୍ଗୁ, ବିଭିନ୍ନ ପ୍ରକାରର ଜ୍ୱର ହେବ।
0: ହଁ, ସେଥିପାଇଁ ଘର ଯେମିତି ଆପଣ ସଫା ରଖନ୍ତି, ଘର ବାହାର ବି ସେମିତି ସଫା ରଖନ୍ତୁ,
1: ସଫା ରଖିବାକୁ ପଡ଼ିବ। କାହିଁକି ନା ଯଦି ଆମର ଅଗଣାରେ ପାଣି ବି ଟିକେ ଜମିଯାଉଛି, ଆମେ ତାକୁ ଯଦି ନିଷ୍କାସନ ନ କରିବା, ସେଠି ମଇଳା ଜମିବ, ତାପରେ ମାଛି ହେବ, ବିଭିନ୍ନ ପ୍ରକାର ପୋକ ଜୋକ ବି ଘରକୁ ଆସିକି ଚାଲିବେ।
0: ହଁ, ତା ଛଡ଼ା ଆପଣ ନାଳରେ କିଛି ଏମିତି ଜିନିଷ ପକାନ୍ତୁନି ଯେଉଁଦ୍ୱାରା କି ପାଣି ଯାଇପାରିବନି। ଯଦି ଆପଣଙ୍କର ପାଖାପାଖି ସ୍ଥାନରେ ଯଦି ନାଳରେ ପାଣି ଜମିକି ରହିଯାଉଛି, ଆପଣ ମ୍ୟୁନିସିପାଲିଟିକୁ କୁହନ୍ତୁ, ବା ନିଜେ ବି କାହା ସହିତ କଥା ହେଇକି ଆପଣମାନେ ତାକୁ ସଫା କରିବାର ବ୍ୟବସ୍ଥା କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ସୁରକ୍ଷିତ ରହିବେ, ଆପଣଙ୍କ ସାହି ଲୋକ ବି ସୁରକ୍ଷିତ ରହିବେ।
1: ଆଉ ଗୋଟେ କଥା ଆମେ ଦେଖୁଛେ, ପ୍ରତ୍ୟେକ ଘରେ ଏସବୁ ଜିନିଷ ଦେଖା ଦେଉଥିବ, ଅପା ବର୍ଷା ହେଉଛି ବୋଲି, ହଁ ବର୍ଷା ତ ହେଉଛି, ଲୁଗାପଟା କ'ଣ ଶୁଖେଇବା କହିକି ସେଇ ଲୁଗାକୁ ଆମେ ସେମିତି ରଖିଦେଇଥାଉ ଓଦା ଲୁଗା,
0: ସେଇଟା ବି ଜମା ଭଲ ନୁହଁ। ଆଉ ଯଦି ଆପଣ ଲୁଗା ଧୋଉଛନ୍ତି ନିହାତି ଭାବେ ଶୁଖେଇବା ଦରକାର, ନାହିଁ ଯଦି ଆପଣ ଲୁଗା ନ ଧୋଇଛନ୍ତି ତାକୁ ଅଲଗା ଜାଗାରେ ରଖିଦେଇଥିବେ, ଯେତେବେଳେ ଟିକେ ଖରା ଆସିବ ଆପଣ ତାକୁ ଧୋଇକି ଶୁଖେଇଦେବେ। ନଚେତ ଆମର ଯେଉଁ ପରିବେଶ ଟିକେ ଓଦାଳିଆ ହେଇଯାଇଥାଏ, ସେଇଥି ଯୋଗୁଁ ଆମର ଯେଉଁ ଅଣୁଜୀବ ମାନେ ଥାନ୍ତି, ଯେଉଁମାନେ ରୋଗ କରନ୍ତି, ବ୍ୟାକ୍ଟେରିଆ ମାନେ ଥାନ୍ତି, ସେମାନେ ଖୁବ୍ ଶୀଘ୍ର ବଢ଼ିପାରନ୍ତି,
1: ମାନେ ଜଲ୍ଦି ବଂଶ ବିସ୍ତାର କରିବେ।
0: ହଁ, ସେଥିପାଇଁ ଆପଣମାନେ ଏସବୁ ଦିଗ ପ୍ରତି ଟିକେ ସଚେତନ ରୁହନ୍ତୁ, ତାହେଲେ ଯାଇ ଆମେ ଗୋଟେ ସୁସ୍ଥ ଜୀବନଯାପନ କରିପାରିବା।
1: ଖାଲି ତ ଆମ ଶରୀର ଆଉ ଚତୁଃପାର୍ଶ୍ୱ ସଫା ରଖିବା ସେତିକି ନୁହେଁ ଅପା, ଆମେ ଯଦି ବି ବର୍ଷାରେ ଓଦା ହେଇଯାଉଛେ ଆମକୁ ଜ୍ୱର ହେବାର ସମ୍ଭାବନା ଅଛି, ଆଉ ଥଣ୍ଡା ଖାସ ବି ହେବାର ସମ୍ଭାବନା ଅଛି। ସେ କ୍ଷେତ୍ରରେ ଆମେ ଟିକେ ଟିକେ ତୁଳସୀ ନେଇପାରିବା, ମହୁ ନେଇପାରିବା, ଏସବୁ ଅଦା ନେଇପାରିବା, ଏସବୁ ଜିନିଷକୁ ଆମେ ବ୍ୟବହାର କରିପାରିବା।
0: ଆଉ ବାସି ଖାଦ୍ୟ ଖାଆନ୍ତୁ ନାହିଁ।
1: ହଁ, ସେଇଟା ବି ଗୋଟେ ସତ କଥା। ଆଉ ଏଠି ବସିଲା ବେଳେ ମୁଁ ଯୋଉ ଦେଖୁଥିଲି ଆମ ଅପା ବ୍ୟସ୍ତ ଥିଲେ, ଆଜି ଅପା ପୁରା କାଢା ନେଇକି ଆସିଛନ୍ତି ଆଉ।
0: ତମେ ପିଇବ ଆଉ ମତେ କହିବ କେମିତି ଲାଗୁଛି। ହେଲେ ସ୍ମିତାସ୍ୱିନୀ, ଖାଲି କାଢା ପିଇବା ନା ଆମର ଶ୍ରୋତାଙ୍କ ସହିତ କଥା ବି ହବା?
1: କଥା ହେବା ନା, ଚାଲ ଦେଖିବା କିଏ ଫୋନ କରିଛନ୍ତି ଆଉ କୋଉଠୁ କରିଛନ୍ତି। ହ୍ୟାଲୋ,
2: ନମସ୍କାର।
1: ନମସ୍କାର, କିଏ କହୁଥିଲେ ଆଜ୍ଞା? ଦଣ୍ଡପାଣି ଆଜ୍ଞା, କେମିତି ଅଛନ୍ତି? ହଁ, ଆଉ ଦେହ ପା ତାହେଲେ ସୁସ୍ଥ ଅଛି ନା? ଯା ହଉ, ଆପଣ ଏମିତି ଭଲରେ ଥାନ୍ତୁ।
2: ଦଣ୍ଡପାଣି
0: ଭାଇ ନମସ୍କାର। ଅନ୍ୟମାନେ ବି ସୁଖରେ ରୁହନ୍ତୁ, ଆପଣ ବି ସୁଖରେ ରୁହନ୍ତୁ। ତେବେ ଏଇଟା ଆପଣଙ୍କର ବଡ଼ପଣ ଯେ ଆପଣ ଠାକୁରଙ୍କୁ କହୁଛନ୍ତି ମତେ ଦୁଃଖ ଦେଇ ଅନ୍ୟମାନଙ୍କୁ ସୁଖରେ ରଖ ବୋଲି। ଦଣ୍ଡପାଣି ଭାଇ, ଆଜି କଣ ଗୀତ ଶୁଣିବେ ଭାବିଛନ୍ତି? ଠିକ ଅଛି, ଆଜି ପାଇଁ ରଖୁଛୁ, ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର ଆଜ୍ଞା।
1: ନମସ୍କାର,
0: କିଏ କହୁଥିଲେ, କୋଉଠୁ କହୁଥିଲେ?
1: ସନ୍ତୋଷ ମଲ୍ଲିକ କହୁଛି, ମାଆକାଳପଡ଼ା ଭର୍ତ୍ତପୁର ଜିଲ୍ଲା ଯାଜପୁର।
0: ଯାଜପୁରରୁ ସନ୍ତୋଷ ଭାଇ କହୁଛନ୍ତି। ସନ୍ତୋଷ ଭାଇ କଣ କରନ୍ତି ଆପଣ?
1: କଣ କରିବା ମ୍ୟାଡାମ, ମୁଁ ତ ଦୃଷ୍ଟିହୀନ ଲୋକ, ଏମିତି ଘରେ ଅଛି ଆଉ।
0: ଆଚ୍ଛା, ଘରେ ଆଉ କିଏ କିଏ ଅଛନ୍ତି?
1: ଘରେ ବାପା ମା ଅଛନ୍ତି, ମୁଁ ଅଛି।
0: ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି?
1: ହଁ, କାର୍ଯ୍ୟକ୍ରମ ଏମିତି ଶୁଣେ।
0: କଣ କଣ ଶୁଣନ୍ତି, ନା କେବଳ ଫୋନ ଇନ୍ କାର୍ଯ୍ୟକ୍ରମ ଶୁଣନ୍ତି? ସନ୍ତୋଷ ଭାଇ କୁହନ୍ତୁ କଣ ଗୀତ ଶୁଣିବେ। ବହୁତ ସୁନ୍ଦର ଗୀତଟି,
2: ସୁନା ପଞ୍ଜୁରୀ କଥା ଚିତ୍ରରୁ ଏ ଗୀତଟିକୁ ଆମେ ଶୁଣେଇଦେବୁ ଆପଣଙ୍କୁ।
1: ନମସ୍କାର,
0: ନମସ୍କାର।

0: ହ୍ୟାଲୋ।
1: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ବ୍ଲକ ଗଞ୍ଜାମ।
0: ନାରାୟଣ ଭାଇଙ୍କୁ ଆମେ କିଛି କଥା କିଛି ଗୀତକୁ ସ୍ୱାଗତ ଜଣାଉଛୁ।
1: ଧନ୍ୟବାଦ।
0: ନାରାୟଣ ଭାଇ, ଆପଣ ପ୍ରଥମେ ନିଜ ହାଲଚାଲ କୁହନ୍ତୁ, ଆଉ ପରେ ପରେ ବୁଗୁଡ଼ାର
1: ହାଲଚାଲ କଣ। ଏତେ ବର୍ଷା ହଉଛି, ବର୍ତ୍ତମାନ ତ ମୋର ଆଇସକ୍ରିମ ବେପାର ବନ୍ଦ ଅଛି, ଘରେ ବସିଛି ଅବିକା ଏମିତି ଆଉ।
0: ଖରାଦିନେ ଆପଣଙ୍କ ବେପାରଟା ବହୁତ ଭଲ ଚାଲେ ନା?
1: ଆଜ୍ଞା।
0: ହଉ, ଏବେ ବର୍ଷା ଦିନେ ଆପଣ ଆଉ କିଛି କରନ୍ତି?
1: ହଁ, ମୁଁ କରେ ବେପାର, ଅଲଗା କିଛି କପଡ଼ା ବେପାର କରେ, କଟକର ଆଣେ ପିଠାପୁରରୁ ସବୁ ଶାଢୀ ସାୟା ବ୍ଲାଉଜ ନାଇଟି କୁର୍ତ୍ତି, କିନ୍ତୁ ଏବେ ତ ବର୍ତ୍ତମାନ ସବୁ ବିଲରେ ଲୋକମାନେ ସବୁ ବ୍ୟସ୍ତ ଅଛନ୍ତି।
0: ହଁ, ଏଇ ସମୟଟା ଯେହେତୁ ବର୍ଷା ହେଇଛି
1: ଆରମ୍ଭ କରିବି ଆଉ।
2: ହଁ, ନାରାୟଣ ଭାଇ ନମସ୍କାର।
1: ନମସ୍କାର ବାପା।
2: ଆଉ ଏ ଯୋଉ ଆଇସକ୍ରିମ ବେପାରଟା ମାନ୍ଦ ହେଇଯାଇଛି, ଆପଣ ମନ ଟିକେ ଦୁଃଖ ଅଛି ନା?
1: କଣ କରିବା, ବର୍ଷା ନହେଲେ ଲୋକ ପୁଣି ବଞ୍ଚିବେ କେମିତି?
2: ସେଇ କଥାଟା ଯୋଉ ଭାବିଲେ ଭଲ,
0: ଋତୁ ଚକ୍ର ତ ସବୁବେଳେ ଚାଲିଥିବ।
2: ହଁ,
0: ଯେତେବେଳେ ତାଙ୍କର ଆଇସକ୍ରିମ ବେପାର ଟିକେ କମ ହୁଏ, ତା ପାଇଁ ବୋଲି ସେ ରଖିଛନ୍ତି ନା ତାଙ୍କର କପଡ଼ା ବେପାର ଚାଲିଛି। ତାହେଲେ ନାରାୟଣ ଭାଇ ଆଜି କଣ ଗୀତ ଶୁଣିବେ ଭାବିଛନ୍ତି?
1: ଆଜି ମୋ ଶୁଣିଦେବେ ଫିଲ୍ମ ହେଲା ବେବଫା ସନମ, ଗୀତ ହେଲା ଆଚ୍ଛା ସିଲା ଦିଆ ତୁମେ ମେରେ ପ୍ୟାର କା, ଆଚ୍ଛା ସିଲା

0: ଠିକ ଅଛି, ଆମେ ଏଇ ଗୀତ ଟିକୁ ଆପଣଙ୍କୁ
1: ମୋର ବନ୍ଧୁ ଅଛନ୍ତି ଖାସ ବରଗଡର, ସେ ସବୁବେଳେ ମତେ ଡେଡିକେଟ କରନ୍ତି, ପ୍ରଥମ କଲେ ତାଙ୍କର ଲାଗିଥିଲା ସୁବଳ ଭାଇ ସୁବଳ ସାହୁ, ଆଉ ତାଙ୍କୁ ଆଉ ମୋର ଅଛି ମଧ୍ୟ ଉପେନ୍ଦ୍ର ସୁନା, ହରସ ପରୁଆ, ଶିବରାମ ମେହେର, ମୁରଲୀ ମେହେର, ଯଶୋନ ପାଇକ, ଆଉ ଆମର ଜଗତସିଂହପୁର ଡାଲି ମମୁନା ଗୀତା, ଆଉ ଆମର ସମୀର ଭାଇ, ଆଉ ଆକାଶବାଣୀ ବରହମପୁର
0: ସମସ୍ତଙ୍କ ତରଫରୁ ଏଇ ଗୀତଟିକୁ ଆମେ ଶୁଣେଇ ଦଉଛୁ। ଠିକ ଅଛି ନାରାୟଣ ଭାଇ,
1: ଆଜ୍ଞା ରହୁଛି, ନମସ୍କାର
0: ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ ହ୍ୟାଲୋ, କିଛି କଥା କିଛି ଗୀତ
0: କିଛି କଥା କିଛି ଗୀତରୁ କହୁଛୁ, ଆପଣ କିଏ କହୁଥିଲେ?
1: ମୁକୁନ୍ଦା ନାୟକ କହୁଥିଲି, ବନ୍ଦନା ମ୍ୟାଡମ୍ କହୁଥିଲି।
0: ହ୍ୟାଲୋ, ନମସ୍କାର ଭାଇ।
1: ନମସ୍କାର ଦିଦି,
0: ମୁଁ ବନ୍ଦନା କହୁଛି, ଆପଣ କଥା ହଉଥିଲେ ସ୍ମିତାସ୍ମିନୀଙ୍କ ସହିତ।
1: ଆପଣ ଦିଦିଙ୍କୁ ନମସ୍କାର। ମୋର
0: ନମସ୍କାର। ଆପଣ କଣ କରନ୍ତି?
1: ମୋର ତ ଦେହ ଖରାପ, ମୁଁ ହ୍ୟାଣ୍ଡିକ୍ୟାପ୍ଟେଡ।
0: ହଁ, ଆପଣଙ୍କ ପାଖରେ ସବୁ ପିଲାମାନଙ୍କ ସ୍ୱର ଶୁଭୁଛି କିଏ କିଏ ଅଛନ୍ତି କି? ବାହାରେ ବସିଛନ୍ତି ଆପଣ ଘରର?
1: ନା, ବାହାରେ ବସିଛି।
0: ଛୋଟ ଛୋଟ ପିଲାମାନେ ସବୁ ଖେଳୁଛନ୍ତି ନା? ପିଲାମାନଙ୍କୁ ସମସ୍ତଙ୍କୁ କହିଦିଅନ୍ତୁ ଆମ ତରଫରୁ ସେମାନଙ୍କୁ ଅନେକ ଅନେକ ଭଲ ପାଇବା। କୁହନ୍ତୁ। ଠିକ ଅଛି, ଆମେ ବାପାଙ୍କ ଉପରେ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦଉଛୁ। ଆପଣଙ୍କ ବାପା କଣ କରନ୍ତି? ଓହୋ, ତାହେଲେ ଘରେ କିଏ କିଏ ଅଛନ୍ତି ଆପଣଙ୍କର?
1: ଘରେ ମୁଁ ଅଛି, ମୋ ପୁଅ ଅଛି, ୱାଇଫ୍ ଏକ୍ସପାୟାର୍ଡ ହେଇଗଲେଣି, ଭାଇ ଭାଉଜ ସମସ୍ତେ ଅଛନ୍ତି।
0: ଆଉ ପୁଅ କଣ କରୁଛନ୍ତି?
1: ପୁଅ 7th କ୍ଲାସରେ ପଢୁଛି ଦିଦି।
0: ଠିକ ଅଛି, ଆପଣ ତାହେଲେ ପୁଅର ଦାୟିତ୍ୱ ନବାକୁ ବି ପଡୁଥିବ ନା କି?
1: ଆଜ୍ଞା ଆଜ୍ଞା।
0: ହଉ, ସୁଖ ଦୁଃଖର ସଂସାର ଏମିତି ଚାଲୁ, ଆପଣ ଭଲରେ ରୁହନ୍ତୁ, ଭଗବାନ ଆପଣଙ୍କୁ ଆହୁରି ଶକ୍ତି ଦିଅନ୍ତୁ, ସାହସ ଦିଅନ୍ତୁ। ଠିକ ଅଛି ଶତ୍ରୁଘ୍ନ ଭାଇ, ଆମେ ଆପଣଙ୍କ ପସନ୍ଦର ଗୀତଟି ଆପଣଙ୍କୁ ଶୁଣେଇ ଦଉଛୁ, ରହିଲୁ, ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର ଆଜ୍ଞା।
1: ନମସ୍କାର। କିଛି କଥା କିଛି ଗୀତ ଆଜ୍ଞା।
0: ହଁ ଆଜ୍ଞା, କିଛି କଥା କିଛି ଗୀତରୁ କହୁଥିଲୁ, କିଏ କହୁଛନ୍ତି?
1: ମୁଁ ବିନୋଦ ସାହୁ କହୁଛି।
0: ବିନୋଦ ଭାଇ କେମିତି ଅଛନ୍ତି?
1: ଭଲ ଅଛି ମ୍ୟାଡ଼ାମ।
0: ଆଜି କ'ଣ ଗୀତ ଶୁଣିବେ?
1: ସମର ସାଲିମ ସାହି ମନ୍ଦିର ଗୋଟେ ଗୀତ ଦେବେ ଆଉ।
0: ଆଚ୍ଛା, ଆଉ ଆପଣଙ୍କ ବିଷୟରେ କୁହନ୍ତୁ, କ'ଣ କରୁଛନ୍ତି ଏବେ?
1: ମୁଁ ଏବେ ଗୋଟେ ଡକ୍ଟର କ୍ଲିନିକରେ ବସି ଲଗେଇଦେଲି, ଲାଗିଗଲା।
0: ମାନେ ଆପଣ କାମରେ ଅଛନ୍ତି, ସେଇ ଭିତରେ ହିଁ ଆମ ସହିତ କଥା ହଉଛନ୍ତି?
1: ହଁ ମ୍ୟାଡାମ।
0: ଆପଣ ତ ଆମର ପୁରୁଣା ଶ୍ରୋତା, ସବୁବେଳେ ଫୋନ କରୁଥାନ୍ତି।
1: ମୁଁ ତ ରେଡିଓ ନଶୁଣିଲେ ରହିପାରିବିନି ଆଉ।
0: ବହୁତ ଭଲ,
2: ମାନେ ରେଡିଓକୁ ଏମିତି ଭଲ ପାଉଛନ୍ତି ଆପଣ, ନୁହେଁ କି?
1: ମୁଁ ଏବେ ପ୍ରାୟ 25-30 ବର୍ଷ ରେଡିଓ ମୋର ମନରେ ଥାଉଛି କୁଆଡେ ଗଲେ ହେଲେ।
2: ହଁ ହଉ, ଏମିତି ଭଲ ପାଇବା ଥାଉ।
0: ଏମିତି ଭଲ ପାଇବାଟା ଆମ ପାଇଁ ଥାଉ, ଏମିତି ଆମକୁ ଫୋନ କରୁଥାନ୍ତୁ ଆଉ ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ। ରହିଲି ଭାଇ, ନମସ୍କାର।
1: ନମସ୍କାର।

0: हेलो,
1: हेलो, नमस्कार ଆଜ୍ଞା।
0: नमस्कार अपा। बरगढ़ सन्न प्रभा कर कहूँ।
1: କିଛି କଥା କିଛି ଗୀତକୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ।
0: ଧନ୍ୟବାଦ ଅପା।
2: ବହୁତ ଦିନ ପରେ ସ୍ୱର୍ଣ୍ଣପ୍ରଭା ଭଉଣୀଙ୍କ କଣ୍ଠ ଶୁଣିବାକୁ ମିଳିଲା।
0: ବହୁତ ଦିନ ପରେ ଆପଣ ତ କହିଥିଲେ ଅପା କି ସପ୍ତାହେ ଦୁଇ ସପ୍ତାହ ଛାଡିକି କରିବା ପାଇଁ।
1: ହଁ ସ୍ମିତାସ୍ମିନୀ, ସେଇଥିପାଇଁ ଆମ ସ୍ୱର୍ଣ୍ଣପ୍ରଭା ଭଉଣୀ ଆମ କଥା ମାନିକି ଦୁଇ ସପ୍ତାହ ପରେ ହିଁ ଫୋନ କରୁଛନ୍ତି। ବହୁତ ବହୁତ ଧନ୍ୟବାଦ। ଆଜି କଣ ଗୀତ ଶୁଣିବେ?
0: ଆଜି ଗୀତ ଶୁଣିବା, ମୁଁ ତ ଆଜି ମୁଁ ଗୋଟେ କାମରେ ଏବେ ଯାଇଥିଲି, ଜଷ୍ଟ ଫେରିଲି ତ ମନେ ନଥିଲା, କିନ୍ତୁ କାମ ଥିଲା ତ ଆଉ ପାରିବି କି ନାହିଁ ବୋଲି କାମଟା ସାରିକି ଶୀଘ୍ର ପଳେଇ ଆସିଛି ଫୋନ କରିବା ପାଇଁ।
1: ମାନେ ଆମେ ଘର ଲୋକ ତ, ଆପଣ ଘରେ ପହଞ୍ଚୁ ପହଞ୍ଚୁ ଆମ କଥା ମନେ ପଡିଲା ଆଉ।
0: ନାଇଁ ମନେ ପଡୁଥିଲା, ଆଜି ଆମ SHG ଗ୍ରୁପର ଗୋଟେ କାମ ଥିଲା, ସେ ଆଧାର କାର୍ଡ ନମ୍ବର କଣ ନଉଥିଲେ।
1: ଆଚ୍ଛା ଆଚ୍ଛା, ଆପଣଙ୍କର SHG ଗ୍ରୁପରେ କେତେ ଜଣ ଅଛନ୍ତି?
0: ଆମେ 12 ଜଣ ମେମ୍ବର ଅଛୁ।
1: କଣ କଣ ସବୁ କାମ କରନ୍ତି ଆପଣଙ୍କ ଗ୍ରୁପରେ?
0: ଆମ ଗ୍ରୁପରେ ତ ସେମିତି କାମ କରିନୁ, ସତ କହିଲେ କାମ ଆରମ୍ଭ କରିନୁ। ଏବେ ଆମର ଏବେ ବର୍ଷେ ହେଇଛି, କହିଛି ଲୋନଟା ଏବେ 3 ଲକ୍ଷ ଟଙ୍କା ଲୋନ ଏବେ ଆମର ହେଲା।
1: ଆଚ୍ଛା ଆଚ୍ଛା, କିଛି ତ ପ୍ଲାନ କରିଥିବେ ନା କଣ କରିବେ?
0: ହଁ କିଛି, ସେଇଟା ଆମେ କିଛି କରିନୁ, ମିଟିଂ କରିଥିଲୁ ଥରେ ଦୁଇଥର, ଗୋଟେ କଥା କାହାରି ସମସ୍ତଙ୍କର ମନକୁ ଆସୁନା, କିଏ କଣ କରିବା କିଏ କଣ ଏମିତି ହେଇ ସେଟା ଫାଇନାଲ ଡିସିଜନ ହେଇନି କଣ କରିବୁ। ଆଉ ଲୋନଟା ଆସିଛି 3 ଲକ୍ଷ ଟଙ୍କା, ତ କଣ କରିବୁ ଯେ କେଜାଣି, ଆଉ ଥରେ ଦୁଇ ଥର ମିଟିଂ ବସିଲେ ଜଣାଯିବ।
1: ହଁ ଆପଣ ଗୋଟେ ଭଲ କାମ କରିଛନ୍ତି ଯେ ଆପଣ ଗ୍ରୁପଟେ ଗୋଟେ କରିଛନ୍ତି। ଆପଣଙ୍କ ଗ୍ରୁପର ମେମ୍ବର ମାନେ

0: ମାନେ କଥା ହୁଅନ୍ତୁ, ଆଉ ଆପଣ ଯୋଉ କାମ କରିବେ ସେଥିରେ ଆପଣ ମାନେ ସଫଳତା ପାଆନ୍ତୁ, ଆଉ ଆଗକୁ ବି ବଢ଼ନ୍ତୁ,
1: ଆଉ ସମସ୍ତେ ମିଶିକି ହିଁ କରନ୍ତୁ।
2: ସମସ୍ତେ ମିଶିକି ସାମୂହିକ କରିବୁ। ଏବେ ତ ଛତୁ କଲେ ବି ହବ, ପାଳ ଛତୁ ଏବେ ତ ସିଜନ ଆସିଛି।
0: ହଁ, ଆଉ ସେଥିରେ ବହୁତ ଭଲ ଲାଭ ବି ହୁଏ।
2: ହଁ, ଛତୁରୁ ବହୁତ ଭଲ ଲାଭ ହୁଏ,
0: ମାନେ ଆପଣଙ୍କର କମ ପରିଶ୍ରମରେ ଅଧିକ ଲାଭ ମିଳେ।
1: ଆପଣଙ୍କ ଗାଁରେ ପାଖାପାଖି କେତେ ଘର ଥିବ ସ୍ୱର୍ଣ୍ଣପ୍ରଭା ଭଉଣୀ?
2: ଘର ତ କହନ୍ତୁନି, ଅପା ଅନେକଟା ୱାର୍ଡ ଅଛି,
0: ବଡ ଗାଁଟିଏ।
2: ଅନ୍ୟ ଆଡୁ ବି ଆସିକି ପେଟ ପୋଷିବା ପାଇଁ ଅନ୍ୟ ଆଡୁ ବି ଆସିକି ରହି ଯାଉଛନ୍ତି। ଏପଟେ ଆମର ଦୁଇ ଫସଲ ତ କେନାଲର ମୁଖ୍ୟ ପାଣି, କେନାଲ ପୁରା ମୁଖ୍ୟ କେନାଲ ଯାଇଛି ଆମ ବଡ କେନାଲ।
0: ହଁ, ମାନେ ସୁବିଧା ଅଛି, ସେଥିପାଇଁ ଲୋକ ଆସିକି ରହୁଛନ୍ତି। ଆଉ
2: ଜମି ବାଡ଼ି ଚାଷ ପାଇଁ ମଧ୍ୟ ଅନ୍ୟ ଆଡୁ ଆସିକି ଏଠି ରହି ଯାଉଛନ୍ତି।
0: ହଁ,
2: ସେଠି କାମ ପାଉଛନ୍ତି ତ।
0: ଭଲ କଥା, ବାହାରୁ ଲୋକ ଆସିକି ରହୁଛନ୍ତି ମାନେ ଆପଣଙ୍କ ଗାଁଟା ନିଶ୍ଚୟ ଭଲ, ଆଉ ଆପଣଙ୍କ ଗ୍ରାମବାସୀ ମାନେ ବି ବହୁତ ଭଲ।
2: ହଁ, ଅପା ସେଇଟା ଗୋଟେ ଆମ ଗାଁର ଅଛି କି ଯେତେ ଯୋଉଠି ପଳେଇ ଆସିବେ ଲୋକ ଏଠି ପେଟ ପୋଷିବା ପାଇଁ, ତ ନିଶ୍ଚିତ ସେମାନେ ଉନ୍ନତି କରୁଛନ୍ତି।
0: ଏମିତି ଆପଣମାନେ ସମସ୍ତେ ଭଲରେ ଥାନ୍ତୁ, ଉନ୍ନତି କରନ୍ତୁ। କୁହନ୍ତୁ, କଣ ଗୀତ ଶୁଣେଇବୁ?
2: ହଁ ଅପା, ଗୀତ ଶୁଣିବା। ଏବେ ତ ଆମ ନିକଟ ଅତୀତରେ ଆମର ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ଚାଲି ଯାଇଛନ୍ତି ଧାମରୁ, ଆଉ ସମସ୍ତଙ୍କ ହୃଦୟରେ ତାଙ୍କ ଗୀତର ଯୋଉ ମଧୁରତା ଥିଲା ସମସ୍ତଙ୍କ ହୃଦୟରେ ସେଇଟା ଅଛି, ତାଙ୍କ ଗୀତ ମାନେ ମନେ ବୁଝିଛି। ତ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କରି ଗୀତରେ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ବଳିଦାନର ନେଇ ଯାରେ ମେଘ ମତେ ସୁ ଗୀତ।

0: ବହୁତ ବଢିଆ ଗାଇଲେ। ଆମେ ତାହେଲେ ଏସ୍ ଜାନକୀଙ୍କ କଣ୍ଠରେ ଏଇ ଗୀତଟି ଆପଣଙ୍କୁ ଶୁଣେଇ ଦଉଛୁ।
1: ହଁ ପା ରହିଲି ଦିଦି, ଅପାଙ୍କୁ ନମସ୍କାର।
0: ନମସ୍କାର
2: ନମସ୍କାର।

0: ଅପା,
1: ହଁ
0: ଶ୍ରୋତା ବନ୍ଧୁମାନଙ୍କ ସହିତ ତ କଥା ହେଇଗଲେ,
1: ହଁ
0: କିନ୍ତୁ ପ୍ରତ୍ୟେକ ଥର ଆମେ ଶ୍ରୋତା ବନ୍ଧୁମାନଙ୍କ ସହିତ କଥା ହେଲେ ଆମକୁ କିଛି ନା କିଛି ଗୋଟେ କାହାଣୀ ମିଳେ ସେମାନଙ୍କ କଥାରୁ।
1: ହଁ, ଆଉ ସେ କାହାଣୀରେ ଆଉ କିଛି ଗୋଟେ ନୂଆ ଶିକ୍ଷା ଥାଏ।
0: ତାହେଲେ ମୁଁ କାହାର କାହାଣୀ କଥା ଏଠି କହିବାକୁ ଚାହୁଁଛି, ତମେ କିଛି ଜାଣିପାରୁଛ?
1: ମୁଁ ଭାବୁଛି ବୋଧେ ଶତ୍ରୁଘ୍ନଙ୍କର କଥା ତମେ କହିବାକୁ ଚାହୁଁଛ।
0: ହଁ, ତମେ କେମିତି ଜାଣିଦେଲେ ଅପା ମୋ ମନର କଥାଟା?
1: ଜାଣିପାରେ, ଆଉ ଆମେ ଦୁଇ ଜଣ ବାନ୍ଧବୀ ନା।
0: ହଁ, ମୋତେ ସେଇ କଥାଟି ବେଶୀ ମୋ ହୃଦୟକୁ ସ୍ପର୍ଶ କଲା ଯେ ଶତ୍ରୁଘ୍ନ ଆମକୁ ଫୋନ୍ କରିଥିଲେ, ତାଙ୍କର ସ୍ତ୍ରୀ ନାହାନ୍ତି ଆଉ ତାଙ୍କର ବାପା ବି ନାହାନ୍ତି, କିନ୍ତୁ ତାଙ୍କ ପାଖରେ ତାଙ୍କର ପୁଅ ଅଛି ଯିଏକି ସପ୍ତମ କ୍ଲାସ୍ ପାଠ ପଢ଼ୁଛି। ସେ କହୁଥିଲେ ତାଙ୍କର ଦେହ ଯେହେତୁ ଅସୁସ୍ଥ, ତାଙ୍କ ପିଲାର ଦାୟିତ୍ୱ ନେବାରେ କେତେ ଯେ କଷ୍ଟ ହେଉଥିବ ତାଙ୍କୁ ନା।
1: ହଁ, ପ୍ରକୃତରେ ସ୍ମିତାସ୍ମିନୀ, ଆମେ ଯେତେବେଳେ ନିଜେ ବାପା ମା ହଉ ସେତେବେଳେ ଆମେ ବୁଝିପାରୁ ଯେ ବାପା ମାଙ୍କର ଦାୟିତ୍ୱ କେତେ ବେଶୀ ଥାଏ। ହୁଏତ ପିଲାବେଳେ ସେ ଜିନିଷଟା ଆମକୁ ଖୁବ୍ ସାଧାରଣ ଲାଗେ ଯେ ଆମ ବାପା ମା ମାନେ ଆମ ପାଇଁ ଏଇଟା କରୁଛନ୍ତି, ଏମିତି ସମସ୍ତେ କରନ୍ତି। ଯେତେବେଳେ ଆମେ ନିଜେ ବାପା କି ମା ହେଉ ସେତେବେଳେ ଆମେ ସେ ଦାୟିତ୍ୱ ବୋଧଟାକୁ ବୁଝିପାରୁ। ଆଉ ବାପା ବା ମା ସେମାନେ ଯେଉଁ ପରିସ୍ଥିତିରେ ଥିଲେ ବି ନିଜ ପିଲାଙ୍କ ପାଇଁ ସବୁବେଳେ ଭଲ କରନ୍ତି ଆଉ ସବୁବେଳେ ସେମାନଙ୍କର ମଙ୍ଗଳ ଚାହାନ୍ତି।
0: ସେମାନଙ୍କୁ କେତେ ଯେ କଷ୍ଟ ହେଉ ସେ କଷ୍ଟକୁ ସେମାନେ ଭୁଲି ଯାଇ ପିଲାମାନଙ୍କର କେମିତି ଉନ୍ନତି ହେବ, ପିଲାମାନେ କେମିତି ଖୁସିରେ ରହିବେ ସେଥିପ୍ରତି ସେମାନେ ବିଶେଷ ଦୃଷ୍ଟି ଦିଅନ୍ତି।
1: ସେଥିପାଇଁ ସବୁ ସନ୍ତାନମାନେ ନିଜ ବାପା ମାଙ୍କୁ ଭଲ ପାଆନ୍ତୁ, କାହିଁକି ନା ଆମେ ଶତ ଚେଷ୍ଟା କଲେ ବି ସେମାନଙ୍କ ଋଣ ଶୁଝିପାରିବାନି। ତେବେ ଏତିକି କରିପାରିବା ଏବେ ଯଦି ସେମାନେ ଆମ ପାଖରେ ଅଛନ୍ତି, ଆମେ ଆମ ସମୟରୁ କିଛି ସମୟ ତ କାଢ଼ିକି ତାଙ୍କ ପାଖରେ ବିତେଇ ପାରିବା।
0: ସେମାନେ ଯେମିତି ଆମ ମୁହଁରେ ଟିକେ ହସ ଫୁଟେଇବା ପାଇଁ ସେମାନଙ୍କର ଦୁଃଖକୁ ଚାପି ରଖିଥାନ୍ତି, ଆମେ ଚାହିଁଲେ ସେମାନଙ୍କୁ ଟିକେ ତ ଖୁସି କରିପାରିବା ନା।
1: ସେଇତକ ତ ସେମାନେ ଚାହାନ୍ତି, ଟିକେ ଖୁସିର ମୁହୂର୍ତ୍ତ ଆଉ ଟିକେ ସମ୍ମାନ, ତାଠୁ ଅଧିକ ସେମାନେ ଅଧିକା କିଛି ଚାହାନ୍ତିନି।
0: ଏଠି ଆମେ କହିବା ଯେ ଆମର ବାପା ମା ହେଉଛନ୍ତି ଆମର ଯେହେତୁ ପ୍ରଥମ ଗୁରୁ, ତେଣୁ ସେମାନଙ୍କୁ ଆମେ ନିଶ୍ଚିତ ଭାବେ ସମ୍ମାନ ଦେବାକୁ ପଡ଼ିବ।
1: ହଁ, ଆମ ଶ୍ରୋତାମାନଙ୍କୁ ଆମେ ସମସ୍ତଙ୍କୁ କହିବା ଯେ ଯଦି ଆପଣଙ୍କ ବାପା ମା ଆପଣଙ୍କ ପାଖରେ ଅଛନ୍ତି,